ଆକାଶବାଣୀ ବାରିପଦା, ଆଜି ଶୁକ୍ରବାର 1948 ଶତାବ୍ଦ ଶ୍ରାବଣ 9 ଦିନ, ଇଂରାଜୀ 2026 ମସିହା ଜୁଲାଇ ମାସ 31 ତାରିଖ। ଆମର ଅଗଣିତ ଶ୍ରୋତାବନ୍ଧୁମାନଙ୍କୁ ପ୍ରଭାତୀ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆମର ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଆମ କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ ଯୋଗେ। ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 6 ବାଜିବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ଆକାଶବାଣୀ ବାରିପଦା ଆରମ୍ଭ କରୁଛୁ ଆଜିର ବନ୍ଦନା କାର୍ଯ୍ୟକ୍ରମ। ଆଜି ବନ୍ଦନାର ପ୍ରଥମ କଣ୍ଠଶିଳ୍ପୀ ବାସୁଦେବ ରଥ। ସେ ଗାଇଛନ୍ତି ନିଜସ୍ୱ ରଚନାରୁ।

0: ଅନୁଚିନ୍ତା ଉପସ୍ଥାପନା କରିଛନ୍ତି ବୀରେନ୍ଦ୍ର କୁମାର ପଣ୍ଡା।
1: ଯଥାର୍ଥ ଉପାସନା କହିଲେ ଆମେ କ'ଣ ବୁଝୁ? ଏହି ସମ୍ବନ୍ଧରେ ଚିନ୍ତନ କଲାବେଳେ ଆମ ଆଖି ଆଗରେ ସ୍ତୁତି, ପ୍ରାର୍ଥନା, ଉପାସନା ତିନିଟି ଜିନିଷ ଆସେ। ଅନେକ ଲୋକ ସ୍ତୁତି, ପ୍ରାର୍ଥନା, ଉପାସନାକୁ ଏକ ବୋଲି ଭାବନ୍ତି, କିନ୍ତୁ ବୁଝିବା ଦରକାର, ଯିଏ ଯାହା ତାହାକୁ ତାହା କହିବା ସ୍ତୁତି। ଈଶ୍ୱର ଦୟାଳୁ, ଈଶ୍ୱରଙ୍କୁ ଦୟାଳୁ କହିବା ହିଁ ସ୍ତୁତି, ଈଶ୍ୱର ଦୟାହୀନ ବୋଲି କହିବା ନିନ୍ଦା। ଯିଏ ଯାହା ତାହାକୁ ତାହା କହିବା ଯଦି ସ୍ତୁତି, ତେବେ ପ୍ରଭୁଙ୍କର ଗୁଣ ବର୍ଣ୍ଣନ କରିବା ହିଁ ସ୍ତୁତି। ପ୍ରଭୁଙ୍କର ଗୁଣ ବର୍ଣ୍ଣନ କଲାବେଳେ ମୋ ପାଖରେ ଯେଉଁ ଜିନିଷ ଅଭାବ ଅଛି ମୁଁ ପ୍ରଭୁଙ୍କ ନିକଟରେ ମାଗେ, ପ୍ରାର୍ଥନା କରେ। ପ୍ରାର୍ଥନା କରିବାର ମଧ୍ୟ ଅର୍ଥ ବୁଝିବା ଦରକାର। ପ୍ରାର୍ଥନା ହେଉଛି ନିଜର ସମସ୍ତ ଶକ୍ତିକୁ ବିନିଯୋଗ କରିସାରିଲା ପରେ, ଯେତେବେଳେ ମୁଁ ସମସ୍ୟାର ସମାଧାନ କରିବା ପାଇଁ ଅସମର୍ଥ ହୁଏ, ସେତେବେଳେ କୌଣସି ମହାନ ଲୋକ କିମ୍ବା ପ୍ରଭୁଙ୍କ ନିକଟରେ ମୋର ଯାଚନା କରିବାକୁ ମୁଁ ପ୍ରାର୍ଥନା ବୋଲି କୁହେ। ଯେତେବେଳେ ପ୍ରାର୍ଥନା ପୂରଣ ହେଲା ପରେ ମୁଁ ସମର୍ଥ ହୁଏ, ସେତେବେଳେ ପ୍ରଭୁଙ୍କ ନିକଟରେ ଉପାସନା କରିବାର ଯୋଗ୍ୟ ହୁଏ।

ଉପ ମାନେ ନିକଟ, ଆସନ ମାନେ ହେଉଛି ବସିବା। ପ୍ରଭୁଙ୍କ ନିକଟରେ ବସିବା ପାଇଁ ମୁଁ ସମର୍ଥ ହୁଏ। ପ୍ରଭୁ ଯେମିତି ପରମାତ୍ମା, ମୁଁ ସେମିତି ମଧ୍ୟ ଜଣେ ଆତ୍ମା। ଆତ୍ମା ଭାବରେ

0: ମୁଁ ଚିନ୍ତନ କରିବି ପ୍ରଭୁଙ୍କର, ମୁଁ ପ୍ରଭୁଙ୍କର, ମୁଁ ପ୍ରଭୁଙ୍କ ଭିତରେ ଅଛି, ପ୍ରଭୁଙ୍କ ଭିତରେ ଅଛି, ମୁଁ ତାଙ୍କ ଗୁଣ କର୍ମ ସ୍ୱଭାବରୁ କେବେ ବଞ୍ଚିତ ହେବି ନାହିଁ, ଆଉ କେବେ ମଧ୍ୟ ଖରାପ କର୍ମ କରିବି ନାହିଁ, ସର୍ବଦା ଭଲ କାମ କରି ପ୍ରଭୁଙ୍କର ପ୍ରିୟ ହେବି।
1: ଶେଷ ହେଲା ଅନୁଚିନ୍ତା, ଉପସ୍ଥାପନା କରିଥିଲେ ବୀରେନ୍ଦ୍ର କୁମାର ପଣ୍ଡା, ଆକାଶବାଣୀ କଟକ। ପ୍ରସାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 112ତମ ଭାଗ।

ଅତ୍ରେୟ ବିଦୁରଙ୍କୁ ପୃଥୁଙ୍କ ମହିମା ବିଷୟରେ କହିଲେ। ପୃଥିବୀ ଶସ୍ୟହୀନ ହୋଇଥିବାରୁ ପ୍ରାଣୀ ଜଗତ ହାହାକାର କରୁଥିଲେ। ସକଳ ଜନପ୍ରଜା ପୃଥୁଙ୍କୁ ନିବେଦନ କଲେ ସେମାନଙ୍କ ପ୍ରାଣ ରକ୍ଷା ପାଇଁ। ପୃଥୁ ଶୁଣିଲେ ଯେ ବସୁଧା ଗାଭୀ ରୂପରେ ଶସ୍ୟ ଖାଇଯାଉଛନ୍ତି, ତେଣୁ ପୃଥୁ ବସୁଧା ପ୍ରତି କୋଦଣ୍ଡ ଉଞ୍ଚାଇବାରୁ ବସୁଧା ତାଙ୍କ ନିକଟରେ ପହଞ୍ଚି ତାଙ୍କୁ

0: ଫୁଟର ବ୍ୟବଧାନ ରଖନ୍ତୁ। ଆଖୁ ଅଙ୍ଗୀୟ ବୃଦ୍ଧି ଅବସ୍ଥାରେ ଥିଲେ ଯଦି ଏହା 4-5 ମାସର ହୋଇଯାଇଥାଏ ତେବେ ମଧ୍ୟମ ଓ ଦୀର୍ଘ ଅବଧିର କିସମର ଆଖୁ ଗଛକୁ ସିଧା ରଖିବା ପାଇଁ ବେଳା ବାନ୍ଧିବା କାର୍ଯ୍ୟ କରନ୍ତୁ। ପୋକ ଆକ୍ରାନ୍ତ ଗଛ ପିଲ ଏବଂ ବିଳମ୍ବରେ ବାହାରିଥିବା ପିଲଗୁଡ଼ିକୁ
1: କନ୍ଦମୂଳ 25 ସେଣ୍ଟିମିଟର ବ୍ୟବଧାନରେ ଲଗାନ୍ତୁ। 40-45 ଦିନରେ ତଳିଘେରାରୁ 20-30 ସେଣ୍ଟିମିଟର ଲମ୍ବର ସୁସ୍ଥ ସବଳ ଡଙ୍କ କାଟି ମୁଖ୍ୟ କିଆରୀରେ ଲଗାନ୍ତୁ। ଜହ୍ନି ଲଗାଇବା ପାଇଁ ଏକର ପ୍ରତି 1.5 କିଲୋଗ୍ରାମ ବିହନ ଦରକାର ପଡ଼ିଥାଏ। ମଞ୍ଜିକୁ 5-6 ଘଣ୍ଟା ବତୁରାଇ ଲଗାଇଲେ ଶୀଘ୍ର ଗଜା ହୋଇଥାଏ। ବର୍ତ୍ତମାନ ସମୟରେ 3-4 ଓଡ଼ ଗୁଣ୍ଡ ଚାଷ ହୋଇଥିବା ଜମିରେ ବର୍ଷାଦିନ ପାଇଁ 15-20 ସେଣ୍ଟିମିଟର ଉଚ୍ଚ ମନ୍ଦା କରି ଧାଡ଼ିକୁ ଧାଡ଼ି 2.5 ମିଟର ଓ ମନ୍ଦାକୁ ମନ୍ଦା 1 ମିଟର ଦୂରତାରେ ଖତ ମୂଳସାର ଉପର ମାଟି ଦେଇ 3-4 ମଞ୍ଜି ଲଗାନ୍ତୁ। ଏହିପରି ଏକର ପ୍ରତି 1600 ମନ୍ଦା କରନ୍ତୁ। ଏକର ପ୍ରତି 50-80 କ୍ୱିଣ୍ଟାଲ ଖତ ଓ 20:16:12 କିଲୋଗ୍ରାମ ଏନ୍ପିକେ ସାର ଦିଅନ୍ତୁ। ସମସ୍ତ ସାର ମଧ୍ୟରୁ କେବଳ ଅଧା ଯବକ୍ଷାରଜାନ 30 ଦିନ ବେଳକୁ ଦିଅନ୍ତୁ। ଏହାକୁ ଛାଡ଼ି ସମସ୍ତ ଫସ୍ଫରସ୍ ସାର ଓ ସମସ୍ତ ପଟାସ୍ ଏବଂ ଅଧା ଯବକ୍ଷାରଜାନ ସହିତ ଖତକୁ ମୂଳ ସାର ଭାବେ ପ୍ରୟୋଗ କରନ୍ତୁ। ଗଛ ଉଠିଲା ପରେ ମନ୍ଦା ପ୍ରତି କେବଳ 2 ଗଛ ରଖନ୍ତୁ। ଅଣୁସାରର ଅଭାବ ଦେଖାଦେଲେ ମିଶ୍ରିତ ଅଣୁସାର 3 ଗ୍ରାମ ଲିଟର ପ୍ରତି ସିଞ୍ଚନ କରନ୍ତୁ। ବାଇଗଣ ଫସଲ ମଞ୍ଜି ବୁଣିବାର 30 ଦିନ ଭିତରେ ଚାରାଗୁଡ଼ିକ ଲଗାଇବା ପାଇଁ ଉପଯୁକ୍ତ ହୋଇଥାଏ। ବାଇଗଣ ଚାରା 7-8 ପତ୍ର ହେଲେ ଲଗାନ୍ତୁ। ବାଇଗଣ ଗଛକୁ ରୋଗ ଦାଉରୁ ରକ୍ଷା କରିବା ପାଇଁ ତଳି ଲଗାଇବା ସମୟରେ ତଳିର ଚେରଗୁଡ଼ିକୁ 22 ଗୋଳା ପାଣିରେ 1 ଗ୍ରାମ 1 ଲିଟର ପାଣିରେ 5-10 ମିନିଟ ବୁଡ଼ାଇ ରଖନ୍ତୁ।
2: ଶୁଣିଲେ କୃଷି ସୂଚନା, ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲାର ଅଳ୍ପ କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା।

ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ବାରିପଦା। ଏବେ ଶୁଣନ୍ତୁ ଆଜିର କାର୍ଯ୍ୟକ୍ରମର ସୂଚନା।

ସାନ୍ତାଳି ଆଖଡ଼ା ପ୍ରଚାର କରିବୁ ସକାଳ 7:25 ସକାଳ 8:15 ଗୀତାଞ୍ଜଳି କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଯଥାକ୍ରମେ ସକାଳ 9:00 ସକାଳ 10:05 ଏବଂ ଦିନ 12:30। ଦିନ 12:00 ଚହଲା କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିବେ ଚାଙ୍ଗୁ ଗୀତ। ପ୍ରାୟୋଜିତ କାର୍ଯ୍ୟକ୍ରମ NCERT ଅପରାହ୍ନ 5:30। ସନ୍ଧ୍ୟା 6:00 ରହିଛି ଭକ୍ତି ଗୀତ କାର୍ଯ୍ୟକ୍ରମ। ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ ଶୁଣିବେ ସନ୍ଧ୍ୟା 6:15 ଏବଂ ରାତି 8:30। ସନ୍ଧ୍ୟା 7:00 ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିବେ ମୁଣ୍ଡାରୀ ଗୀତ। ଓଡ଼ିଆ ଚଳଚ୍ଚିତ୍ର କାର୍ଯ୍ୟକ୍ରମ ପ୍ରସାର କରିବୁ ରାତି 8:00।

ଘଣ୍ଟାରେ ରାତି 8:40 ରହିଛି ଗୀତ ଅତୀତ କାର୍ଯ୍ୟକ୍ରମ। ପାଲା ପ୍ରଚାର କରିବୁ ରାତି 10:00। ରାତି 10:30 ଶୁଣିବେ ଏକକ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଶୁଣିଲେ ଆଜିର କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଓ ପରେ ପରେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଅଳ୍ପ ସମୟ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ହେପାଟାଇଟିସ୍ ହେଉଛି ଯକୃତ ବା ଲିଭରକୁ ଆକ୍ରାନ୍ତ କରୁଥିବା ଏକ ଭୂତାଣୁ ଜନିତ ରୋଗ। ହେପାଟାଇଟିସ୍ ଏ ଓ ଇ ଜଳ ଦ୍ୱାରା ଏବଂ ହେପାଟାଇଟିସ୍ ବି ସି ଓ ଡି ରକ୍ତ ଦ୍ୱାରା ସଂକ୍ରମିତ ହୋଇଥାଏ। ଖାଇବା ପୂର୍ବରୁ ଓ ଶୌଚ ପରେ ହାତକୁ ସାବୁନରେ ଭଲ ଭାବେ ଧୋଇଲେ ହେପାଟାଇଟିସ୍ ଏ ଓ ଇର ପ୍ରତିରୋଧ କରିହେବ। ଏଥିସହ କେବଳ ବିଶୋଧିତ ବା ସିଝା ପାଣି ପିଅନ୍ତୁ। ହେପାଟାଇଟିସ୍ ବି ସି ଓ ଡି କବଳରୁ ରକ୍ଷା ପାଇଁ ବିଶୋଧିତ ବ୍ଲେଡ୍, ଛୁଞ୍ଚି ଓ ସିରିଞ୍ଜ ବ୍ୟବହାର କରନ୍ତୁ। କେବଳ ସ୍ୱୀକୃତିପ୍ରାପ୍ତ ରକ୍ତ ଭଣ୍ଡାରରୁ ରକ୍ତ ଗ୍ରହଣ କରନ୍ତୁ। ଅସୁରକ୍ଷିତ ଯୌନ ସମ୍ପର୍କରୁ ଦୂରେଇ ରୁହନ୍ତୁ। ହେପାଟାଇଟିସ୍ ସନ୍ଦେହ ହେଲେ ଅପେକ୍ଷା କିମ୍ବା ଅବହେଳା କରନ୍ତୁ ନାହିଁ। ଏହାର ପରୀକ୍ଷା ଓ ଚିକିତ୍ସା ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିନା ମୂଲ୍ୟରେ ଉପଲବ୍ଧ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଲ୍ 2026 ରାଜ୍ୟସଭାରେ ପାରିତ ହେବା ପରେ ସଂସଦର ଅନୁମୋଦନ ଲାଭ କରିଛି। ପୂର୍ବରୁ ଏହି ବିଲ୍ ଲୋକସଭାରେ ପାରିତ ହୋଇଥିଲା। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଏହା ଦେଶର ପରୀକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ। ଏହି ବିଲ୍ ପାରିତ ହେବା ଦ୍ୱାରା ପରୀକ୍ଷାର୍ଥୀ ଓ ସେମାନଙ୍କ ପରିବାରକୁ ନ୍ୟାୟ ଓ ସୁରକ୍ଷା ମିଳିବ ବୋଲି ଶ୍ରୀ ମୋଦି ଆଶା ପ୍ରକାଶ କରିଛନ୍ତି।
1: ଦୋନୋ ସଦନରେ କଠୋର ପ୍ରାବଧାନ ବାଲେ ଇସ୍ ବିଲ୍ କୁ ପାସ୍ କରିଦିଆ ହେ। ଅବ ବିଶ୍ୱସ୍ତ ପରୀକ୍ଷା ପଦ୍ଧତି କି ଦିଶା ମେ ଜାନେ ମେ ଏକ ମହତ୍ୱପୂର୍ଣ୍ଣ କାମ ପୂର୍ଣ୍ଣ ହୁଆ। କାମ ଆଗେ ବି ଚଲତା ରହେଗା। ହମ ଐସି ପରିସ୍ଥିତି କୁ ଲମ୍ବେ ସମୟ ତକ ନହିଁ ଚଲନେ ଦେଙ୍ଗେ। ଇସ୍ ବିଶ୍ୱାସ କେ ସାଥ ସାଥିଓ ଆଇଏ ହମ ସବ ମିଲ କରକେ ବିକଶିତ ଭାରତ କେ ସ୍ୱପ୍ନ କୁ ପୂର୍ଣ୍ଣ କରନେ କେ ଲିଏ କନ୍ଧେ ସେ କନ୍ଧା ମିଲା କରକେ ଚଲେ।
0: କାର୍ମିକ ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ବିଲ୍ ଆଗତ କରି କହିଥିଲେ, ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଦୋଷୀଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ଅବଲମ୍ବନ କରାଯିବ। ଚଳିତ ବନ୍ୟାରେ ରାଜ୍ୟର 20 ଜିଲ୍ଲାର 100 ବ୍ଲକ ପ୍ରଭାବିତ ହୋଇଛି। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ସୂଚନା ଅନୁଯାୟୀ 548 ଗ୍ରାମ ପଞ୍ଚାୟତର 1458 ଗାଁ

0: ଓ 14ଟି ସହରାଞ୍ଚଳର 176ଟି ୱାର୍ଡ ପ୍ରଭାବିତ ହୋଇଥିବା ବେଳେ 7,05,232 ଜଣ ଲୋକ ବନ୍ୟା ପ୍ରଭାବିତ ହୋଇଛନ୍ତି। 1,99,597 ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନ ଏବଂ ରିଲିଫ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ବନ୍ୟାରେ 1,353 ଘର ଏବଂ 24,896 ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି। 520 ରିଲିଫ କ୍ୟାମ୍ପରେ ପ୍ରଭାବିତ ଲୋକମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଥିବା ବେଳେ ଗୃହପାଳିତ ପଶୁମାନଙ୍କ ପାଇଁ 19ଟି କ୍ୟାମ୍ପ କରାଯାଇଛି। ତିନି ଦିନ ମଧ୍ୟରେ ବନ୍ୟା କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ମହାନଦୀ ଓ ଏହାର ଶାଖାନଦୀଗୁଡ଼ିକରେ ଜଳ ପ୍ରବାହ ବୃଦ୍ଧି ପାଇଥିବାରୁ ଜଗତସିଂହପୁର ଜିଲ୍ଲାର କେତେକ ଶିକ୍ଷାନୁଷ୍ଠାନ ଓ ଯାଜପୁରର ସମସ୍ତ ଶିକ୍ଷାନୁଷ୍ଠାନକୁ ଆଜି ଓ ଆସନ୍ତାକାଲି ପାଇଁ ବନ୍ଦ ଘୋଷଣା କରାଯାଇଛି। ଭଦ୍ରକ ଏବଂ ଖୋର୍ଦ୍ଧାରେ ଆଜି ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଆସନ୍ତା 48 ଘଣ୍ଟା ପର୍ଯ୍ୟନ୍ତ କଟକ ଧବଳେଶ୍ୱର ପୀଠକୁ ଶ୍ରଦ୍ଧାଳୁମାନଙ୍କୁ ଯିବାକୁ ବାରଣ କରାଯାଇଛି। ବନ୍ୟା ସ୍ଥିତିର ମୁକାବିଲା ଏବଂ ବନ୍ୟାଜଳ ମୁକାବିଲା କରିବା ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ 7 ଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ବନ୍ୟା ମୁକାବିଲା ଲାଗି ବିଭିନ୍ନ ସ୍ଥାନରେ 24ଟି ଓଡ୍ରାଫ୍, 6ଟି ଏନ୍ଡିଆର୍ଏଫ୍ ଏବଂ 46ଟି ଅଗ୍ନିଶମ ବାହିନୀ ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଅପରପକ୍ଷରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ 13ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। କେନ୍ଦ୍ରାପଡ଼ାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ରଘୁରାମ ଆର୍ ଆୟରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ବନ୍ୟା ପ୍ରସ୍ତୁତି ଓ ସମନ୍ୱୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବୈତରଣୀ ନଦୀର ଜଳସ୍ତର, ନଦୀବନ୍ଧର ସୁରକ୍ଷା, ଜଳ ନିଷ୍କାସନ, ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳ ଚିହ୍ନଟ, ଲୋକଙ୍କ ସ୍ଥାନାନ୍ତରଣ ଏବଂ ବନ୍ୟା ଆଶ୍ରୟସ୍ଥଳର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଅପରପକ୍ଷରେ ଭଦ୍ରକ ଜିଲ୍ଲା ଶାଳନ୍ଦୀ ନଦୀ ରାଜଘାଟଠାରେ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ବେଳେ ବୈତରଣୀ ନଦୀ ଆଖୁଆପଦାଠାରେ ଜଳସ୍ତର ବିପଦ ସଂକେତ ତଳେ ପ୍ରବାହିତ ହେଉଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ବଲାଙ୍ଗୀର ଜିଲ୍ଲାର ଆଗଲପୁର ବ୍ଲକ ଅନ୍ତର୍ଗତ ରଫାଖାଲ, ଡୁଙ୍ଗୁରିପାଲି ଓ ଭର୍ସୁଜା ଅଞ୍ଚଳର ବନ୍ୟା ପ୍ରଭାବିତ ସ୍ଥାନ ବୁଲି ଦେଖିଥିଲେ। ମନ୍ତ୍ରୀ କ୍ଷତିଗ୍ରସ୍ତ ପରିବାରଙ୍କ ସହ ଆଲୋଚନା କରି ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଧାନସଭାରେ ସଂଖ୍ୟାଲଘୁ ଓଡ଼ିଆ ଭାଷାଭାଷୀଙ୍କ ଉନ୍ନତି ପାଇଁ ଗଠିତ ଗୃହ କମିଟିର ବୈଠକ ବାଚସ୍କତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ରାଜ୍ୟ ବାହାରେ ବିଚ୍ଛିନ୍ନାଞ୍ଚଳ, ସୀମାନ୍ତ ଓ ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷା ଶିକ୍ଷାର ପ୍ରସାର ପାଇଁ ବିଦ୍ୟାଳୟର ଭିଭିଭୂମିର ଉନ୍ନତି, ଶିକ୍ଷକ ନିଯୁକ୍ତି, ପାଠ୍ୟପୁସ୍ତକ ଯୋଗାଣ ଏବଂ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ଦେବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ବ୍ଲକ ଜୟନଗର ଖୁଣ୍ଟା ଗ୍ରାମର ସଫଳ ମତ୍ସ୍ୟଚାଷୀ ସୁରେଶ ଚନ୍ଦ୍ର ରାଉତଙ୍କୁ ରାଷ୍ଟ୍ରପତି ଭବନର ଆଟ୍ ହୋମ୍ ପାର୍ଟି ପାଇଁ ନିମନ୍ତ୍ରଣ ମିଳିଛି। ଶ୍ରୀ ରାଉତ ସ୍ୱତନ୍ତ୍ର ପ୍ରଜାତିର ଚିଙ୍ଗୁଡ଼ି ଚାଷ କରି ସଫଳତା ହାସଲ କରିବା ସହ ସ୍ଥାନୀୟ ଅଞ୍ଚଳରେ ରୋଜଗାରର ସୁଯୋଗ ସୃଷ୍ଟି କରିଛନ୍ତି। ଭଦ୍ରକ ଜିଲ୍ଲା ପ୍ରଶାସନ ଓ ଭୁବନେଶ୍ୱରସ୍ଥିତ ୱାନ୍ ଫ୍ୟୁଚର ଫାଉଣ୍ଡେସନ ମଧ୍ୟରେ ସରକାରୀ ବିଦ୍ୟାଳୟରେ କୃତ୍ରିମ ବୁଦ୍ଧିମତା, ନବସୃଜନ ଏବଂ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହାଦ୍ୱାରା ସରକାରୀ ବିଦ୍ୟାଳୟଗୁଡ଼ିକରେ ଏଆଇ, ରୋବୋଟିକ୍ସ, କୋଡିଂ ଏବଂ ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସ ଭଳି ବିଷୟରେ ପ୍ରଶିକ୍ଷଣ ଦିଆଯାଇପାରିବ। ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ଯୁଗ୍ମ ସଚିବ ଡକ୍ଟର କମଳାକାନ୍ତ ତ୍ରିପାଠୀ ଦିନିକିଆ ଗଞ୍ଜାମ ଗସ୍ତରେ ଯାଇ ସମନ୍ୱିତ ଉପକୂଳ କ୍ଲଷ୍ଟର ବିକାଶ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଉପକୂଳ ଅଞ୍ଚଳର ପରିବେଶ ଅନୁକୂଳ, ଆର୍ଥିକ ଓ ସାମାଜିକ ବିକାଶ ସହ ପ୍ରାକୃତିକ ବିପର୍ଯ୍ୟୟ, ସମୁଦ୍ରକୂଳ କ୍ଷୟ ଏବଂ ଜୀବିକା ସମସ୍ୟାର ସମାଧାନ ଏହି ପଦକ୍ଷେପର ମୂଳ ଲକ୍ଷ୍ୟ। ସୁବର୍ଣ୍ଣପୁରଠାରେ କୃତ୍ରିମ ବୁଦ୍ଧିମତା ସମ୍ପର୍କିତ କର୍ମଶାଳାରେ ଜିଲ୍ଲାପାଳ ନୃପରାଜ ସାହୁ କୃତ୍ରିମ ବୁଦ୍ଧିମତାର ସଠିକ୍ ବ୍ୟବହାର ଉପରେ ଗୁରୁତ୍ୱ ଦେଇଛନ୍ତି। ରାଜ୍ୟ ସମଗ୍ର ଶିକ୍ଷାର ଯୁଗ୍ମ ନିର୍ଦ୍ଦେଶକ ସସ୍ମିତା ସାହୁଙ୍କ ନେତୃତ୍ୱରେ ଏକ ଦଳ ଗଞ୍ଜାମ ଗସ୍ତ କରି ଅପାର ଆପ୍ ମାଧ୍ୟମରେ ଜାତୀୟ ଶିକ୍ଷାନୀତି 2020ର କାର୍ଯ୍ୟକାରିତା ନେଇ ସମୀକ୍ଷା କରିଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଏ ସମ୍ପର୍କରେ କହିଛନ୍ତି ଡାକ୍ତର ଅଭୟ ସାହୁ।
2: ମଧୁମେହ ରୋଗ ଯୋଉଟାକୁ ଆମେ ଡାଇବେଟିସ୍ ବୋଲି କହୁ, ମେନଲି ଏଟା ଦୁଇ ପ୍ରକାରର, ଗୋଟେ ହଉଛି ଟାଇପ୍ 1 ଆଉ ଗୋଟେ ହଉଛି ଟାଇପ୍ 2। ଟାଇପ୍ 1ଟା ନର୍ମାଲି ପିଲାମାନଙ୍କୁ ହୁଏ, ଆଉ 40 ବର୍ଷ ପରେ ଯୋଉ ଡାଇବେଟିସ୍ ବାହାରେ ତାକୁ ଆମେ ନର୍ମାଲି ଟାଇପ୍ 2 ଡାଇବେଟିସ୍ କହୁ। ଟାଇପ୍ 1 ଡାଇବେଟିସ୍ ଯୋଉମାନେ ଆରମ୍ଭରୁ ଇନ୍ସୁଲିନ୍ ହିଁ ସେମାନଙ୍କର ଟ୍ରିଟମେଣ୍ଟର ବାଟ, ଯଦି ଇନ୍ସୁଲିନ୍ ନ ଦିଆଯାଏ ସେମାନଙ୍କର ଦେହ ବହୁତ ଖରାପ ହବ, ଚାନ୍ସ ଅଛି ଜୀବନ ବି ଚାଲିଯାଇପାରେ। ଟାଇପ୍ 2 ଡାଇବେଟିସ୍ ଯୋଉଟା, ସେଥିରେ କ'ଣ ହୁଏ ନା, ଲୋକମାନେ ମୂଳରୁ ଆମେ କିଛି ଦିନ ଔଷଧ ଦେଇପାରିବା, ଔଷଧରେ ବ୍ଲଡ୍ ସୁଗର ଭଲ କଣ୍ଟ୍ରୋଲ ରୁହେ, ତାପରେ ଧୀରେ ଧୀରେ ସେମାନଙ୍କୁ ଲାଷ୍ଟ ଆଡ଼କୁ ଇନ୍ସୁଲିନ୍ ମଧ୍ୟ ଦରକାର ପଡ଼ିପାରେ। ନର୍ମାଲି ଏଇ ଯୋଉ ଟାଇପ୍ 2 ଡାଇବେଟିସ୍ ଆଉ ଟାଇପ୍ 1 ଡାଇବେଟିସ୍, ତା ଦେହରୁ 85% ଡାଇବେଟିସ୍ ହେଉଛି ଯୋଉଟାକି ଟାଇପ୍ 2 ଡାଇବେଟିସ୍ କୁହାଯାଏ। ଆଉ ଆଜିକାଲି ଏଇ ଟାଇପ୍ 2 ଡାଇବେଟିସ୍ ସବୁଆଡ଼େ ଏଟା ବଢ଼ି ଚାଲିଛି। ଆର ବଢ଼ିବାର କାରଣ କ'ଣ ନା, ଆମେ ଗୋଟେ କହୁ ଡାଇବେଟୋଜେନିକ୍ ଲାଇଫ୍ ଷ୍ଟାଇଲ୍। ଡାଇବେଟୋଜେନିକ୍ ଲାଇଫ୍ ଷ୍ଟାଇଲ୍ ମାନେ କ'ଣ?

ନା ନର୍ମାଲି ଯେଉଁମାନେ ବହୁତ ଅଧିକା ସ୍ନେହସାର ଜାତୀୟ ଖାଦ୍ୟ ଖାଆନ୍ତି ବା ଯେଉଁମାନେ ଜମା କାମ କିଛି କରନ୍ତିନି ପଶିକି ରହିବା ଯେଉଁମାନଙ୍କର କାର୍ଯ୍ୟ ଯେଉଁଟାକି ଆଜିକାଲି ମେଜରିଟି ଅଫିସ ମାନଙ୍କରେ ଦେଖୁଛନ୍ତି ମେଜରିଟି ଆମମାନଙ୍କର କାମ ହେଉଛି ବସିକି କାମ କରିବା ବା ଯେଉଁମାନେ ବହୁତ ଅଧିକା କ୍ୟାଲୋରି ଖାଦ୍ୟ ଖାଆନ୍ତି ଏଇ ତିନୋଟି ଜିନିଷକୁ ମେନଲି କୁହାଯାଏ ଡାଇବେଟୋଜେନିକ ଲାଇଫ ଷ୍ଟାଇଲ ଏଇ ଡାଇବେଟୋଜେନିକ ଲାଇଫ ଷ୍ଟାଇଲ କ'ଣ କରେ ନା ଅଧିକା ପ୍ରୋନ କରେ ଗୋଟେ ଲୋକର ଓଜନ ବଢ଼ିବାରେ ଆଉ ଓଜନ ବଢ଼ିବାଟା ହେଲା ଇନଡାଇରେକ୍ଟଲି ଗୋଟେ ରିସ୍କ ଫ୍ୟାକ୍ଟର ଏଇ ମଧୁମେହ ରୋଗ ହେବା ପାଇଁ ଯେଉଁଟା ଟାଇପ୍ ଟୁ ଡାଇବେଟିସ୍ ଆଗରୁ ଆମର ଭାବୁଥିଲେ ଯେ 40 ବର୍ଷ ପରେ ହେଉଛି ଏଇ ଟାଇପ୍ ଟୁ ଡାଇବେଟିସ୍ ଆଜିକାଲି ଦେଖାଯାଉଛି ସ୍କୁଲ ଛୁଆମାନେ ମଧ୍ୟ ଏଇ ଟାଇପ୍ ଟୁ ଡାଇବେଟିସ୍ ଡେଭଲପ୍ କରୁଛନ୍ତି ଏବେ ଆମେ ଯଦି ଭାବିବା ଯେ ଡାଇବେଟିସ୍ଟା କେମିତି କାହିଁକି ହେଉଛି ଆଉ ସମସ୍ତଙ୍କର ଲକ୍ଷଣ ଯେ ବାପା ମାଙ୍କର ଥିଲେ ହେବ ତ ସେଇ ବିଷୟରେ ମୁଁ କହିବାକୁ ଚାହେଁ ଯେ ଏଇଟା ହେଲା ଗୋଟେ ପଲିଜେନିକ ଟ୍ରାନ୍ସମିସନ ପଲିଜେନିକ ମାନେ ବହୁତ ଗୁଡ଼େ ଜିନ୍ ଏଇ ଡାଇବେଟିସ୍ ପିଲାମାନଙ୍କର ହେବ ନା ନାହିଁ ସେଟା ପାଇଁ ସେ ଡିସାଇଡ୍ କରିଥାଏ ଆଉ ଯଦି ବାପା ବା ମା ଏଇ ଦୁଇ ଜଣ ଭିତରୁ କାହାକୁ ଗୋଟେ ଟାଇପ୍ ଟୁ ଡାଇବେଟିସ୍ ହେଇଥାଏ ତାହେଲେ ପିଲାକୁ ହେବାର ରିସ୍କ ହେଉଛି ଏରାଉଣ୍ଡ 40-50%। ଆଉ ଯଦି ବୋଥ ବାପା ଆଉ ମା ଦୁଇ ଜଣଙ୍କୁ ଡାଇବେଟିସ୍ ହେଇଥାଏ ତାହେଲେ ତାର ରିସ୍କ ହେଉଛି ମୋର ଦେନ୍ 90%। ଯଦି ଆମେ ଟାଇପ୍ 1 ଡାଇବେଟିସ୍ ଦେଖିବା ଯେଉଁଟାକି ପିଲାମାନଙ୍କୁ ହୁଏ ସେମାନଙ୍କର ବାପା ମାଙ୍କୁ ଯଦି ହେଇଥାଏ ଡେଫିନେଟଲି ତାଙ୍କର ବି ରିସ୍କ ଅଧିକା ବଟ୍ ଟାଇପ୍ 2 ଡାଇବେଟିସ୍ ଭଳି ଏତେ ଅଧିକା ନୁହଁ। ଯଦି ଟାଇପ୍ 1 ଡାଇବେଟିସ୍ରେ ଯେଉଁଥିରେ ଯଦି ମାଆକୁ ଖାଲି ହେଲେ ତାହେଲେ ପିଲାଙ୍କର ହେବା ରିସ୍କ ହେଉଛି ବିଲକୁଲ 3%। ଆଉ ଯଦି ବାପାଙ୍କୁ ହୁଏ ତାହେଲେ ଏଟା ହେଉଛି ଏରାଉଣ୍ଡ 6%। ଆଉ ଯଦି ବାପା ଆଉ ମା ଦୁଇ ଜଣଙ୍କୁ ହୁଏ ତାହେଲେ ହେଲା 10-12%। ତା ମାନେ ଯଦି ବାପା ମା ଦୁଇ ଜଣଙ୍କୁ ଡାଇବେଟିସ୍ ତାହେଲେ 10-12% ପିଲାଙ୍କୁ ଡାଇବେଟିସ୍ ହେବ ବାକିମାନଙ୍କୁ ଡାଇବେଟିସ୍ ହେବାର କିଛି ରିସ୍କ ନଥାଏ।

0: ଆଉ ଯେଉଁମାନଙ୍କର BMI 40ରୁ ଅଧିକା ସେମାନଙ୍କର ରିସ୍କ ହଉଛି 40ରୁ 90 ଗୁଣ ଅଧିକା। ଆଉ ରିଭର୍ସ ୱେରେ ଯଦି ଗୋଟେ ମୋଟା ଲୋକ ତାର ଓଜନ କିଛି କମେଇ ଦିଏ ତାହେଲେ ତାର ରିସ୍କ ଅଫ୍ ଡାଇବେଟିସ୍ ଏରାଉଣ୍ଡ 30-40% ପର୍ଯ୍ୟନ୍ତ ତାର ଡାଇବେଟିସ୍ର ରିସ୍କ କମିପାରିବ। ଯଦି ଗୋଟେ ଡାଇବେଟିସ୍ ମୋଟା ଲୋକ ଅଛି ଆଉ ତାର ଓଜନ ସେ କିଛି ପରିମାଣରେ କମେଇ ଦେଲେ ତାହେଲେ ତାର ସିଗ୍ନିଫିକାନ୍ସ ଦୁଇଟା, ଆଇଦର ତାର ବ୍ଲଡ୍ ସୁଗର ଯଦି ଆଗରୁ କଣ୍ଟ୍ରୋଲ ନଥିଲା ଆରାମରେ ଭଲରେ କଣ୍ଟ୍ରୋଲ ହେବା ଆରମ୍ଭ ହବ, ବା ଯଦି ସେ ଆଗରୁ ଯେତେ ଔଷଧ ନଉଛି ତାର ଔଷଧର ପରିମାଣ କମ୍ ହେଇଯିବ। ଯେଉଁମାନଙ୍କର ବାପା ମାଙ୍କ ତରଫରୁ ଯୋଉ ଆମର ରିସ୍କ ଆସିଛି ଡାଇବେଟିସ୍ ପାଇଁ ସେଟାକୁ ତ ଆମେ କେବେ ଚେଞ୍ଜ କରିପାରିବା ନାହିଁ। ଯଦି ଆମେ ଲୋ କ୍ୟାଲୋରି ଡାଏଟ୍ ନେଲେ, ଲେସ୍ ଫ୍ୟାଟ୍ ଡାଏଟ୍ ନେଲେ, ରେଗୁଲାର ଫିଜିକାଲ ଆକ୍ଟିଭିଟି ଟିକେ ରଖିଲେ, ଆଉ ଯେଉଁମାନେ ମୋଟା ସେମାନେ ତାଙ୍କର ଓଜନ ଟିକେ କମ୍ କଲେ, ଡେଫିନେଟଲି ସେମାନଙ୍କୁ ଡାଇବେଟିସ୍ର କଣ୍ଟ୍ରୋଲରେ ହେଲ୍ପ କରିବ, ଆଉ ଯେଉଁମାନଙ୍କର ଡାଇବେଟିସ୍ ନାହିଁ ସେମାନଙ୍କୁ ଭବିଷ୍ୟତରେ ଡାଇବେଟିସ୍ ନ ହେବାରେ ହେଲ୍ପ କରିବ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ବଂଶଗତ ମଧୁମେହ, ଏହି ବିଷୟରେ ଆଲୋଚନା କରିଥିଲେ ଡାକ୍ତର ଅଭୟ ସାହୁ। ଆକାଶବାଣୀ FM ରେନ୍ବୋ କଟକ, ସମୟ ବର୍ତ୍ତମାନ 7:15 ହେବା ପାଇଁ ଯାଉଛି। ଆସନ୍ତୁ ଶୁଣିବା ଓଡ଼ିଆରେ ସମ୍ବାଦ। ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଲ୍ 2026 ସଂସଦରେ ଗୃହୀତ। ଶିକ୍ଷା ଓ ପରୀକ୍ଷା ବ୍ୟବସ୍ଥାର ସଂସ୍କାର କ୍ଷେତ୍ରରେ ଏହି ବିଲ୍ ପ୍ରମୁଖ ଭୂମିକା ଗ୍ରହଣ କରିବ କହିଲେ ପ୍ରଧାନମନ୍ତ୍ରୀ। କେନ୍ଦ୍ର କ୍ୟାବିନେଟ୍ ବୈଠକରେ ପଶ୍ଚିମ ଏସିଆ ସ୍ଥିତି ପରିପ୍ରେକ୍ଷୀରେ ନିଆଯାଇଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା। ବନ୍ୟା ଯୋଗୁଁ ଓଡ଼ିଶାର 20 ଜିଲ୍ଲାର 7 ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ପ୍ରଭାବିତ। ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାର ଭାର ଉତ୍ତୋଳନରେ ଲଭପ୍ରୀତ ସିଂଙ୍କୁ ରୌପ୍ୟ। ରାଜ୍ୟସଭାରେ ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଗତକାଲି ପାରିତ ହୋଇଛି। ଏଥିସହିତ ଏହି ବିଲ୍ଟି ସଂସଦର ଅନୁମୋଦନ ଲାଭ କରିଛି। ଗତକାଲି ଅପରାହ୍ନରେ

0: କାର୍ମିକ ସାଧାରଣ ଅଭିଯୋଗ,
1: ସାର୍ବଜନୀନ ପରୀକ୍ଷା ପରିଚାଳନାରେ ତ୍ରୁଟି ଏବଂ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ସରକାର ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି। ସେ କହିଛନ୍ତି ଦେଶରେ ଏମ୍ସ ହସ୍ପିଟାଲ ସଂଖ୍ୟା 7-22 ବୃଦ୍ଧି କରାଯାଇଥିବା ବେଳେ ଦେଶରେ ମେଡିକାଲ ପାଠ୍ୟକ୍ରମ ଲାଗି ସିଟ୍ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇଛି। ଗତ ଏକ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ମଧ୍ୟରେ ଜାତୀୟ ଶିକ୍ଷାନୀତି 2020 ଶିକ୍ଷା କ୍ଷେତ୍ରରେ ସର୍ବବୃହତ୍ ପରିବର୍ତ୍ତନକାରୀ ଭାବେ ଉଭା ହୋଇଛି ବୋଲି ଡକ୍ଟର ସିଂହ କହିଛନ୍ତି। ଏହି ପ୍ରସଙ୍ଗରେ ମନ୍ତ୍ରୀ ଉତ୍ତର ରଖୁଥିବା ସମୟରେ ବିରୋଧୀ ଦଳଗୁଡ଼ିକ କକ୍ଷତ୍ୟାଗ କରିଥିଲେ। ତେବେ ଏହି ବିଲ୍ ଉପରେ କଂଗ୍ରେସ, ଡିଏମ୍କେ, ଜନତା ଦଳ ସଂଯୁକ୍ତ, ଏନ୍ସିପି, ସମାଜବାଦୀ ପାର୍ଟି, ଆପ୍, ତୃଣମୂଳ କଂଗ୍ରେସ, ଆର୍ଜେଡି ଓ ସିପିଆଇଏମ୍ ସମେତ ବିଭିନ୍ନ ଦଳର ସାଂସଦମାନେ ନିଜ ନିଜର ସୁଚିନ୍ତିତ ମତାମତ ବ୍ୟକ୍ତ କରିଥିଲେ। ଏଠାରେ ସୂଚନା ଦିଆଯାଇପାରେ, ନୂତନ ଆଇନ ଅନୁଯାୟୀ ଏଭଳି ଘଟଣାର ତଦନ୍ତ ପାଇଁ 2 ଏବଂ ଚାର୍ଜସିଟ୍ ଦାଖଲ ହେବା ପରେ ବିଚାର ପ୍ରକ୍ରିୟା ଶେଷ ପାଇଁ 3 ସମୟସୀମା ଧାର୍ଯ୍ୟ କରାଯାଇଛି। ଦେଶରେ ଏକ ବିଶ୍ୱାସଯୋଗ୍ୟ ପରୀକ୍ଷା ବ୍ୟବସ୍ଥା ଗଠନ ଦିଗରେ ସରକାର ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି। ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ସଂସଦର ଅନୁମୋଦନ ଲାଭ କରିବା ପରେ ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି ଗତ ରାତିରେ ଏକ ଭିଡ଼ିଓ ବାର୍ତ୍ତା ଦେଇ ଏହି ମତବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଗତ ଦଶନ୍ଧି ଧରି ପ୍ରତ୍ୟେକ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ପ୍ରଶ୍ନପତ୍ର ପ୍ରଘଟ ସମସ୍ୟାର ସମ୍ମୁଖୀନ ହୋଇଆସୁଥିଲେ। ଏହା ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତକୁ ପ୍ରଭାବିତ କରିବାର ଆଶଙ୍କା ସୃଷ୍ଟି ହେଉଥିଲା। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଉଭୟ ଶିକ୍ଷା ବ୍ୟବସ୍ଥା ଏବଂ ପରୀକ୍ଷା ପ୍ରଣାଳୀରେ ଦେଶବ୍ୟାପୀ ସଂସ୍କାର ଆଣିଛନ୍ତି। ସମ୍ପୃକ୍ତ ବିଲ୍ରେ କଠିନ ଆଇନଗତ ବ୍ୟବସ୍ଥା ରଖାଯାଇଛି। ଏକ ସ୍ୱଚ୍ଛ ବୈଷୟିକ ଜ୍ଞାନକୌଶଳକ ଭିତ୍ତିକ ପରୀକ୍ଷା ବ୍ୟବସ୍ଥା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କର କଠିନ ପରିଶ୍ରମକୁ ସୁରକ୍ଷା ଦିଆଯାଇପାରିବ, ଫଳରେ ବିକଶିତ ଭାରତ ଲାଗି ଭିତ୍ତିଭୂମିକୁ ଅଧିକ ସଶକ୍ତ କରାଯାଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଶିକ୍ଷା ଓ ପରୀକ୍ଷା ବ୍ୟବସ୍ଥାର ସଂସ୍କାର କ୍ଷେତ୍ରରେ ଆଧୁନିକ ବୈଷୟିକ ଜ୍ଞାନକୌଶଳ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ସମ୍ପୃକ୍ତ ଯେକୌଣସି ବ୍ୟକ୍ତି ବା ସଂସ୍ଥାକୁ କଠୋର ଦଣ୍ଡ ଦିଆଯିବ ବୋଲି ଶ୍ରୀ ମୋଦି କହିଛନ୍ତି।
2: ଦେଶବ୍ୟାପୀ सभी राज्यों में भी और केंद्र में भी शिक्षा पद्धति में सुधार अनिवार्य हो गया। टेक्नोलॉजी के भरपूर उपयोगी आवश्यकता हो गई और साथ साथ फिर से कोई पेपर माफिया, पेपर लीक करने वाली गैंग, देश के बच्चों के भविष्य के साथ खिलवाड़ करने वाली गैंग, उनको बख्शा नहीं जाएगा। इसलिए कठोर कानूनों की भी जरूरत है। हम संसद में बिल लेकर के गए थे। गत 2 संसद के दोनों सदनों ने, अधिकतम मान्य सांसदों ने विस्तार पूर्वक उससे चर्चा की है और आज दोनों सदनों ने इस कठोर कानूनों वाले, प्रावधानों वाले इस बिल को पास कर दिया है।
1: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗତକାଲି ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପଶ୍ଚିମ ଏସିଆ ବିବାଦ ପରିପ୍ରେକ୍ଷୀରେ ସୃଷ୍ଟ ସ୍ଥିତି ଏବଂ ଏ ଦିଗରେ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗଗୁଡ଼ିକ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରାଯାଇଛି। ଏହି ପ୍ରସଙ୍ଗରେ ଏହା ହେଉଛି 4th ସ୍ୱତନ୍ତ୍ର ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ କମିଟି ବୈଠକ। ନାଗରିକଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଏକ ସଂଯୋଜିତ ତଥା ଏକକ ବ୍ୟବସ୍ଥା ମାଧ୍ୟମରେ ପରିସ୍ଥିତିର ନିୟମିତ ତଦାରଖ କରିବା ସହିତ ସରକାରଙ୍କ ବିଭିନ୍ନ ପଦକ୍ଷେପଗୁଡ଼ିକର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବା ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି। ଏହି ବିବାଦର ପ୍ରଭାବ ଯେଭଳି ସାଧାରଣ ନାଗରିକ ଏବଂ ସମ୍ପୃକ୍ତ ଦେଶଗୁଡ଼ିକରେ ବସବାସ କରୁଥିବା ଭାରତୀୟ ସମ୍ପ୍ରଦାୟଙ୍କ ଉପରେ ନ ପଡ଼ିବ, ସେଥିଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ଶ୍ରୀ ମୋଦି ନିର୍ଦ୍ଦେଶ ଦେଇଛନ୍ତି। ଏତଦ୍ବ୍ୟତୀତ ପ୍ରଭାବିତ ବ୍ୟକ୍ତି ତଥା ନାବିକ ଓ ସେମାନଙ୍କ ପରିବାରବର୍ଗଙ୍କୁ ସମୟୋଚିତ ତଥ୍ୟ ପ୍ରଦାନ ଏବଂ ଜରୁରୀକାଳୀନ ସହାୟତା ଯୋଗାଇଦେବା ଉପରେ ଶ୍ରୀ ମୋଦି ଆଲୋକପାତ କରିଛନ୍ତି। ରବି ଋତୁ ଲାଗି ସାରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସାରର ବିକଳ୍ପ ଉତ୍ସ ବ୍ୟବହାର କରିବା ଉପରେ ବୈଠକରେ ଆଲୋଚନା କରାଯାଇଛି। ଚାଷୀମାନଙ୍କୁ ଯେଭଳି ନିରନ୍ତର ସାର ଯୋଗାଣ ସୁନିଶ୍ଚିତ କରାଯାଇପାରିବ ସେ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ଶକ୍ତି ଉପରେ ନିର୍ଭରଶୀଳତା ହ୍ରାସ କରିବା ଉଦ୍ଦେଶ୍ୟରେ ନବୀକରଣୀୟ ଶକ୍ତି ଉତ୍ସର ବ୍ୟବହାର କରିବା ଉପରେ ଶ୍ରୀ ମୋଦି ଗୁରୁତ୍ୱ ଦେଇଛନ୍ତି। ଏହି ବିବାଦ ପରିପ୍ରେକ୍ଷୀରେ ସୃଷ୍ଟ ସମସ୍ତ ପ୍ରକାର ଆହ୍ୱାନଗୁଡ଼ିକର ସଫଳ ମୁକାବିଲା ଲାଗି ସରକାରଙ୍କ ସାମୂହିକ ପଦକ୍ଷେପ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତ ଭୁଟାନ ବିକାଶ ସହଯୋଗ କଥାବାର୍ତ୍ତା ଗତକାଲି ଅନୁଷ୍ଠିତ ହୋଇଯାଇଛି। ଭୁଟାନର 3rd ପଞ୍ଚବାର୍ଷିକ ଯୋଜନା ଉପରେ ଏହି ପଞ୍ଚମ ଆଲୋଚନାରେ ବୈଦେଶିକ ସଚିବ ବିକ୍ରମ ମିଶ୍ରି ଏବଂ ତାଙ୍କର ଭୁଟାନ ପ୍ରତିପକ୍ଷ ଡ୍ୟାସୋ ପେମା ଲେକ୍ଟପ୍ ଦୋର୍ଜି ସହ ଅଧ୍ୟକ୍ଷତା କରିଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଭୁଟାନସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି ଯେ ଭୁଟାନରେ ଭାରତୀୟ ସହାୟତାରେ ଜାରି ରହିଥିବା ବିଭିନ୍ନ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ଉପରେ ସମୀକ୍ଷା କରାଯାଇଛି। ଦେଶର ବିକାଶ ଦିଗରେ ଭାରତର ଉଲ୍ଲେଖନୀୟ ସହାୟତା ଏବଂ ଅବଦାନ ଲାଗି ଭୁଟାନ

ପକ୍ଷରୁ ପ୍ରଶଂସା କରାଯାଇଛି। ଦେଶବ୍ୟାପୀ କାର୍ଯ୍ୟକାରୀ କରାଯାଉଥିବା ପ୍ରଧାନମନ୍ତ୍ରୀ କିଷାନ ସମ୍ପଦା ଯୋଜନା ଅଧୀନରେ ଚଳିତ ବର୍ଷ ଜୁନ୍ ମାସ ଶେଷ ସୁଦ୍ଧା 1735 ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ ଚିରାଗ ପାଶୱାନ ଗତକାଲି ଲୋକସଭାରେ ଏ ସମ୍ପର୍କିତ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ସେଥିମଧ୍ୟରୁ 1256 ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି। ଏହାଦ୍ୱାରା 9,16,000 ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି। ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ଦେଶରେ ବାର୍ଷିକ 294,00,000 ମେଟ୍ରିକ୍ ଟନ୍ରୁ ଉର୍ଦ୍ଧ୍ୱ ପରିମାଣର ଖାଦ୍ୟ ପ୍ରକ୍ରିୟାକରଣ ହେବା ସହିତ ସଂରକ୍ଷଣ କ୍ଷମତା ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି। ଶ୍ରୀ ପାଶୱାନ କହିଛନ୍ତି ସମ୍ପୂର୍ଣ୍ଣ ହୋଇଥିବା ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ଦେଶର 37,76,000 ଚାଷୀ ଉପକୃତ ହୋଇଛନ୍ତି। ବନ୍ୟାରେ ଓଡ଼ିଶାର 20 ଜିଲ୍ଲାର 100 ବ୍ଲକ ପ୍ରଭାବିତ ହୋଇଛି। ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସୂଚନା ଅନୁଯାୟୀ 549 ଗ୍ରାମ ପଞ୍ଚାୟତର 1458 ଗ୍ରାମ ଓ 14 ସହରାଞ୍ଚଳର 176 ୱାର୍ଡ ଓ 7,05,232 ଜଣ ଲୋକ ବନ୍ୟା ପ୍ରଭାବିତ ହୋଇଛନ୍ତି। 1,99,597 ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନ ଏବଂ ରିଲିଫ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ବନ୍ୟାରେ 1,335 ଘର ଏବଂ 24,896 ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି। 520 ରିଲିଫ କ୍ୟାମ୍ପରେ ପ୍ରଭାବିତ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଥିବା ବେଳେ ଗୃହପାଳିତ ପଶୁମାନଙ୍କ ପାଇଁ 19 କ୍ୟାମ୍ପ ଖୋଲାଯାଇଛି। 3 ଦିନ ମଧ୍ୟରେ ବନ୍ୟା କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଗ୍ଲାସ୍କୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଭାରତୀୟ ଭାର ଉତ୍ତୋଳକ ଲପ୍ରୀତ ସିଂ ପୁରୁଷ 110 ବର୍ଗରେ ରୌପ୍ୟ ପଦକ ହାସଲ କରିଛନ୍ତି। ସେହିଭଳି ମହିଳା ଡିସ୍କସ୍ ଥ୍ରୋରେ ସୀମା କାଲରମ୍ନା ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏଥିସହିତ ଏହି ପ୍ରତିଯୋଗିତାର 8ମ ଦିନ ସୁଦ୍ଧା ଭାରତର ପଦକ ସଂଖ୍ୟା 17 ପହଞ୍ଚିଛି। ସେଥିମଧ୍ୟରେ 3 ସ୍ୱର୍ଣ୍ଣ 10 ରୌପ୍ୟ ଓ 4 ବ୍ରୋଞ୍ଜ ପଦକ ଅନ୍ତର୍ଭୁକ୍ତ। 110 ପଦକ ସହିତ ଅଷ୍ଟ୍ରେଲିଆ ପଦକ ତାଲିକାର ଶୀର୍ଷରେ ରହିଥିବା ବେଳେ ଭାରତ 10ମ ସ୍ଥାନରେ ରହିଛି। ତାଇପେଇ ଓପନ୍ ବ୍ୟାଡମିଣ୍ଟନର ମହିଳା ସିଙ୍ଗଲ୍ସ ବର୍ଗରେ ଉନ୍ନତି ହୁଦା, ଦେବିକା ସିହାଗ, ତାନ୍ଭି ଶର୍ମା ଓ କିରଣ ଜର୍ଜ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଉନ୍ନତି ହୁଦା ତାନିଆ ହେମନାଥଙ୍କୁ 20-19, 21-12 ପରାସ୍ତ କରିଥିବା ବେଳେ ତାନ୍ଭି ଶର୍ମା ଇଣ୍ଡୋନେସିଆର ଥାଲିତା ଉଇରୱାନଙ୍କୁ 21-17, 22-20 ହରାଇ ଦେଇଛନ୍ତି। ଦେବିକା ସିହାର ଇଣ୍ଡୋନେସିଆର ନି କାଡେକ୍ ଧିଣ୍ଡାଙ୍କୁ 21-16, 21-15 ପରାସ୍ତ କରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଲ୍ 2026 ସଂସଦରେ ଗୃହୀତ। ଶିକ୍ଷା ଓ ପରୀକ୍ଷା ବ୍ୟବସ୍ଥାର ସଂସ୍କାର କ୍ଷେତ୍ରରେ ଏହି ବିଲ୍ ପ୍ରମୁଖ ଭୂମିକା ଗ୍ରହଣ କରିବ କହିଲେ ପ୍ରଧାନମନ୍ତ୍ରୀ। କେନ୍ଦ୍ର କ୍ୟାବିନେଟ୍ ବୈଠକରେ ପଶ୍ଚିମ ଏସିଆ ସ୍ଥିତି ପରିପ୍ରେକ୍ଷୀରେ ନିଆଯାଇଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା। ବନ୍ୟା ଯୋଗୁଁ ଓଡ଼ିଶାର 20 ଜିଲ୍ଲାର 7,00,000 ଉର୍ଦ୍ଧ୍ୱ ଲୋକ ପ୍ରଭାବିତ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାର ଭାର ଉତ୍ତୋଳନରେ ଲପ୍ରୀତ ସିଂଙ୍କୁ ରୌପ୍ୟ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।

ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘରେ ସମୟ ବର୍ତ୍ତମାନ 7:25। ପ୍ରଚାର କରୁଛୁ ସାନ୍ତାଳୀ ଆଖଡ଼ା କାର୍ଯ୍ୟକ୍ରମ। ଉପସ୍ଥାପନା ଭାଦୁଚରଣ ହାଁସଦା।

ଜୀବନରେ କେତେବେଳେ କ'ଣ ଘଟିବ କେହି ଜାଣିପାରନ୍ତି ନାହିଁ। ଆମେ ଆଗରୁ ଜାଣିନଥିଲେ ଅତୀତରେ କ'ଣ ଘଟିବାର ଥିଲା, କି ଏବେ ବି ଜାଣୁନା ଭବିଷ୍ୟତରେ କ'ଣ ଘଟିବ। ସେ ସବୁ ବି ଗୋଟିଏ ଗୋଟିଏ ସଂଯୋଗ।

ଜୀବନ ଏକ ସୁନ୍ଦର ଯାତ୍ରା। ଏହି ଯାତ୍ରାର ପଥ କେତେବେଳେ ସୁଗମ ତ କେତେବେଳେ ଦୁର୍ଗମ। ଦୁର୍ଗମ ହେଉ ବା ସୁଗମ ହେଉ, ଜୀବନର ପ୍ରତ୍ୟେକଟି ମୁହୂର୍ତ୍ତକୁ ସାହସ ସହିତ ସାମ୍ନା କରିବା ହେଉଛି ପ୍ରକୃତ ମଣିଷର କାମ।

ଜୀବନ ଗୋଟିଏ ରଙ୍ଗମଞ୍ଚ, ଏଠି ଆମେ ସମସ୍ତେ ଅଭିନୟ କରିଚାଲିଛୁ। ଅଭିନୟ କରୁ କରୁ କାହାର କେତେବେଳେ ଜୀବନ ପ୍ରଦୀପ ଲିଭିଯିବ ତାହା କେହି ଜାଣିନାହାନ୍ତି। ତେଣୁ ଜୀବନ ଦୀପ ଲିଭିବା ପର୍ଯ୍ୟନ୍ତ ଏହି ରଙ୍ଗମଞ୍ଚରେ ନିଖୁଣ ଅଭିନୟ କରିବା ନିହାତି ଦରକାର, ଯାହା ଚିରଦିନ ଏ ଦୁନିଆ ମନେ ରଖିବା।

RBI ର ମନି ଆପ୍ ଦୃଷ୍ଟିହୀନଙ୍କୁ ନୋଟ୍ର ମୂଲ୍ୟ ବର୍ଗ ଚିହ୍ନିବାରେ ସାହାଯ୍ୟ କରିଥାଏ। ଏହି ଆପ୍କୁ ଆଣ୍ଡ୍ରଏଡ୍ ପ୍ଲେ ଷ୍ଟୋର୍ ଏବଂ iOS ଆପ୍ ଷ୍ଟୋର୍ରୁ ବିନା କୌଣସି ଶୁଳ୍କରେ ଡାଉନଲୋଡ୍ କରାଯାଇପାରିବ। ଆପ୍ ଇନଷ୍ଟଲ୍ କରିବା ପରେ ଇଣ୍ଟରନେଟ୍ର ଆଉ ଆବଶ୍ୟକତା ନାହିଁ। ଏହା ଅଫ୍ଲାଇନ୍ ମୋଡ୍ରେ ବି କାମ କରିଥାଏ। ଆପ୍ ମୂଲ୍ୟ ବର୍ଗକୁ ଚିହ୍ନଟ କରେ ଏବଂ ଏହାକୁ ହିନ୍ଦୀ, ଇଂରାଜୀ ଏବଂ 11ଟି ଅନ୍ୟ ଭାଷାରେ ଜଣାଇ ଦିଏ। ତା ସହିତ ଏହି ମୋବାଇଲ୍ ଆପ୍ଲିକେସନ୍ ବ୍ୟାଙ୍କ ନୋଟ୍ର ମୂଲ୍ୟ ବର୍ଗକୁ ଭାଇବ୍ରେସନ୍ ଇତ୍ୟାଦି ମାଧ୍ୟମରେ ଚିହ୍ନେଇ ଦେଇଥାଏ। ମନେ ରଖିବେ, ଏହି ମୋବାଇଲ୍ ଆପ୍ଲିକେସନ୍ ବ୍ୟାଙ୍କ ନୋଟ୍ ଅସଲି କି ନକଲି ଏହାର ପ୍ରମାଣ ପ୍ରଦାନ କରେ ନାହିଁ। ତେଣୁ ଉପଭୋକ୍ତାଙ୍କ ଠାରୁ ସତର୍କତା ଆଶା କରୁଛୁ। RBI କହେ, ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

ଜୀବନ ହେଉଛି ସ୍ନେହ ପ୍ରେମର ଘର। ସମୟର ମାପକାଠିରେ ଜୀବନଯାତ୍ରା ପଥ ମାପି ହୋଇ ଚାଲିଛି, ତେଣୁ ଜୀବନକୁ ମନ ଭରି ଉପଭୋଗ କରିନେବା ଉଚିତ।

ଜୀବନ ବହୁତ ସୁନ୍ଦର, ତେଣୁ ସମୟକୁ ଅପଚୟ ନ କରି ଦୁଃଖ ସାଗର ଭିତରୁ ଜୀବନକୁ ଉଦ୍ଧାର କରି ସୁଖର ଫୁଲରେ ସୁଗନ୍ଧିତ କରିପାରିଲେ ଜୀବନ ଆହୁରି ସୁନ୍ଦର ହୋଇଯିବ।

0: ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: एक प्रकार से पीएम जय अब गरीबों की जय बन गई है।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ପ୍ରଚାର କରୁଛୁ ନାରୀମହଲ।

0: ନମସ୍କାର ଭଉଣୀ, ଆପଣମାନଙ୍କୁ ଆଜିର ନାରୀମହଲ କାର୍ଯ୍ୟକ୍ରମକୁ ସ୍ୱାଗତ। ଭଉଣୀ, ଇତିହାସରେ ଲେଖା ଅଛି ଆମ ରାଜ୍ୟର ବହୁ ରାଜା ତାଙ୍କର ରାଜତ୍ୱ ସମୟରେ ଅନେକ ଲୋକମଙ୍ଗଳ କାର୍ଯ୍ୟମାନ କରିଯାଇଛନ୍ତି। ମାତ୍ର ଏ କ୍ଷେତ୍ରରେ ରାଣୀ ଏବଂ ରାଜକନ୍ୟାମାନଙ୍କର ଅବଦାନ ବି କିଛି କମ୍ ନୁହେଁ। ତେବେ କଥା ହେଉଛି, ସେଗୁଡ଼ିକ ଅନେକ ସମୟରେ ଅନାଲୋଚିତ ହୋଇ ରହିଯାଇଛନ୍ତି, ବିଶେଷ କରି ପରମ୍ପରା, ଐତିହ୍ୟ ତଥା ସଂସ୍କୃତି ସଂରକ୍ଷଣ ଦିଗରେ ସେମାନେ କରିଯାଇଥିବା କାମଗୁଡ଼ିକ ପ୍ରାୟତଃ ସେତେ ଲୋକଲୋଚନକୁ ଆସିପାରି ନାହିଁ। ସେମାନଙ୍କର ପ୍ରତିଭାଦୀପ୍ତ ବ୍ୟକ୍ତିତ୍ୱ, ପରମ୍ପରା, ଅନୁରାଗ ମନ ଏବଂ ହୃଦୟ ବିଷୟରେ ଆମକୁ ହୁଏତ ସେତେ ବେଶୀ ଜଣାନାହିଁ। ତେବେ ସେ ଯାହୁନା କାହିଁକି ଭଉଣୀ, ଆସନ୍ତୁ ଆଜି ଆମ କାର୍ଯ୍ୟକ୍ରମରେ ଶୁଣିବା ଗୋଟିଏ ଆଲୋଚନା, ଓଡ଼ିଶାର ରାଣୀ ଏବଂ ରାଜକନ୍ୟା। ଆମ ରାଜ୍ୟର ରାଣୀ ଏବଂ ରାଜକନ୍ୟାଙ୍କର ସେହି ଅନାଲୋଚିତ ଲୋକମଙ୍ଗଳ ଉଦ୍ୟମ ତଥା ଐତିହ୍ୟ ସଂସ୍କୃତି ସଂରକ୍ଷଣ ଦିଗରେ ସେମାନଙ୍କର ପ୍ରଚେଷ୍ଟା ସମ୍ପର୍କରେ ବିସ୍ତୃତ ଭାବରେ ଜାଣିବା ପାଇଁ ଆମର ଏହି ଆଲୋଚନା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ରାଜ୍ୟ ସଂଗ୍ରହାଳୟର ଅବସରପ୍ରାପ୍ତ ନିର୍ଦ୍ଦେଶିକା ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ ଲେଖିକା ଡକ୍ଟର ଜୟନ୍ତୀ ରଥ।
1: ଅନୁମାନ ଓ ଅନ୍ତର୍ବୋଧ ଉପରେ ଅନେକାଂଶରେ ନିର୍ଭର କରୁଥିବା ଓଡ଼ିଶାର ଇତିହାସକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ଏ ଜାତିର ସାଂସ୍କୃତିକ ଓ ଆଧ୍ୟାତ୍ମିକ ପରମ୍ପରାରେ ଅନ୍ତପୁରର ରାଣୀ ଓ ରାଜକନ୍ୟାମାନେ ଏକଦା ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ। ସ୍ୱତନ୍ତ୍ର ଧର୍ମମତର ପ୍ରଚାର ହେଉ ବା ପ୍ରତିଷ୍ଠିତ ମନ୍ଦିରମାନଙ୍କର ସଂସ୍କାର ଓ ରକ୍ଷଣାବେକ୍ଷଣ ହେଉ, ଏ ସମସ୍ତ ଦିଗ ପ୍ରତି ସେମାନଙ୍କର ସକ୍ରିୟ ଅବଦାନ ଥିଲା ଏବଂ ସ୍ୱୀୟ ଧର୍ମାନୁରୁକ୍ତିକୁ ବ୍ୟକ୍ତ କରିବାରେ ସେମାନେ ଗଠନମୂଳକ ପ୍ରୟାସ କରିଥିଲେ। ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ଆହ୍ଲାବାଦରେ ଖୋଦିତ ଶିଳାଲେଖ ଅନୁଯାୟୀ ଦିଗ୍ବିଜୟୀ ମଗଧ ସମ୍ରାଟ ଅଶୋକ ଓଡ଼ିଶାର ସାମୁଦ୍ରିକ ଉପକୂଳ ଧୀବର ରାଜାଙ୍କ କନ୍ୟା କାରୁବାକୀଙ୍କୁ ବିବାହ କରିଥିଲେ। ପରମା ସୁନ୍ଦରୀ କାରୁବାକୀ ଥିଲେ।

ଅଶୋକଙ୍କ ଦ୍ୱିତୀୟ ମହିଷୀ ଓ ରାଜପୁତ୍ର ତିବରଙ୍କ ଜନନୀ। ରାଜ୍ୟ ପ୍ରଶାସନରେ ବୌଦ୍ଧ ଧର୍ମାନୁଗତା ଏହି ରାଣୀଙ୍କର ବିପୁଳ ପ୍ରତିପତ୍ତି ଥିଲା। ବୌଦ୍ଧ ଶ୍ରମଣମାନଙ୍କ ହିତାର୍ଥେ ସେ ଅନେକ ଆମ୍ର ଉଦ୍ୟାନ ଓ ବାସଗୃହ ପ୍ରଦାନ କରିଥିଲେ। କଳିଙ୍ଗ ସମ୍ରାଟ ମହାମେଘବାହାନ ଚେଦିରାଜ ବଂଶବର୍ଦ୍ଧନ ଐର ଖାରବେଳଙ୍କ ଶିଳାଲିପିର ବର୍ଣ୍ଣନାରୁ ଜଣାଯାଏ ଯେ ତାଙ୍କର ଅଗ୍ରମହିଷୀ ବଜିରଘର ରାଣୀ ଜୈନ ଆହର୍ତ୍ତମାନଙ୍କ ବିଶ୍ରାମ ନିମନ୍ତେ ଦ୍ୱିତଳ ବିଶିଷ୍ଟ ମଞ୍ଚପୁରୀ ଗୁମ୍ଫାର ଉପର ମହଲା ନିର୍ମାଣ କରିଥିଲେ। ଶୈଳୋଦ୍ଭବ ବଂଶର ଶାସକ ଧର୍ମରାଜ ଦ୍ୱିତୀୟଙ୍କ ପତ୍ନୀ କଲ୍ୟାଣ ଦେବୀ ପତିଙ୍କ ଶୈବାନୁକ୍ତି ସତ୍ତ୍ୱେ ଜୈନ ଧର୍ମର ପୃଷ୍ଠପୋଷକତା କରିଥିଲେ। ପ୍ରବୁଦ୍ଧ ଚନ୍ଦ୍ର ନାମକ ଜୈନକ ଜୈନ ଶ୍ରମଣଙ୍କୁ ସେ ଭୂମିଦାନ କରିଥିଲେ। ଧର୍ମରାଜଙ୍କର ବାଣପୁର ତାମ୍ରଫଳକରେ ଏହାର ଉଲ୍ଲେଖ ରହିଛି। ଅଷ୍ଟମ ଶତାବ୍ଦୀରେ ରାଜା ଇନ୍ଦ୍ରଭୂତିଙ୍କର ଭଗିନୀ ଲକ୍ଷ୍ମୀକରା ଉଡ୍ଡିୟନ ଧର୍ମପୀଠରେ ବଜ୍ରଦାନ ଓ ସହଜଦାନର ପ୍ରସାର ଘଟାଇଥିଲେ। ବୌଦ୍ଧ ଧର୍ମର ତନ୍ତ୍ର ସାଧନା ଉପରେ ଏକ ନୂତନ ତତ୍ତ୍ୱ ଅଦ୍ୱୟ ସିଦ୍ଧିର ପ୍ରବର୍ତ୍ତନ କରିଥିଲେ। ତାଙ୍କ ପ୍ରେରଣାରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବିହାର ଓ ବୌଦ୍ଧ ବିଗ୍ରହମାନ ନିର୍ମିତ ହେଲା ଏବଂ କଳା ଭାସ୍କର୍ଯ୍ୟ କ୍ଷେତ୍ରରେ ଏକ ଅଭିନୟ ଅଧ୍ୟାୟର ଉନ୍ମୋଚନ ଘଟିଥିଲା। ବ୍ରାହ୍ମଣ୍ୟ ଧର୍ମର ପୃଷ୍ଠପୋଷକ ଗଙ୍ଗବଂଶର ନରପତି ଅନଙ୍ଗ ଭୀମଦେବ ତୃତୀୟଙ୍କ ପତ୍ନୀ ପଦ୍ମାବତୀଙ୍କର ବୌଦ୍ଧ ଧର୍ମ ପ୍ରତି ପ୍ରବଳ ଅନୁରାଗ ଥିଲା। ତେଣୁ ବୌଦ୍ଧ ଭିକ୍ଷୁମାନଙ୍କୁ ସେ ସମସ୍ତ ସୁରକ୍ଷା ପ୍ରଦାନ କରିଥିଲେ। ଓଡ଼ିଶା ଇତିହାସର ଅନ୍ୟ ଏକ ଲୋତକାପୃତ ଅଥଚ ଉଜ୍ଜଳ ଚରିତ୍ର ହେଉଛନ୍ତି ସୂର୍ଯ୍ୟବଂଶୀ ଗଜପତି ପ୍ରତାପ ରୁଦ୍ରଦେବଙ୍କ କନ୍ୟା ଜଗନ୍ମୋହିନୀ। ଯୁଦ୍ଧରେ ପରାଜିତ ପିତାଙ୍କ ସର୍ତ୍ତାନୁଯାୟୀ ବିଜୟନଗରର ବୟୋବୃଦ୍ଧ ନରପତି କୃଷ୍ଣଦେବ ରାୟଙ୍କୁ ବିବାହ କରିଥିବା ଏହି ରାଜକନ୍ୟାଙ୍କ ଦାମ୍ପତ୍ୟ ଜୀବନ ଥିଲା ବଡ଼ କରୁଣ। ସ୍ୱାଧୀନଚେତା ସ୍ୱାଭିମାନିନୀ ଜଗନ୍ମୋହିନୀ ପତିଙ୍କ ଦ୍ୱାରା ଉପେକ୍ଷିତ ହୋଇ ନିଃସଙ୍ଗ ଜୀବନ ଯାପନ କରୁଥିଲେ। ପରାର୍ଥ ସାଧନରେ ସେ ନିଜକୁ ନିୟୋଜିତ କରିଥିଲେ। ପିତୃଦତ୍ତ ଅର୍ଥ ଓ ଅଳଙ୍କାର ବିନିଯୋଗ ପୂର୍ବକ ସେ କୁମ୍ଭମ୍ଠାରେ ଏକ ବିଶାଳ ଜଳଭଣ୍ଡାର ନିର୍ମାଣ କରାଇଥିଲେ। ସଂସ୍କୃତରେ ରଚିତ ତୁକା ପଞ୍ଚକମ୍ ତାଙ୍କର କୃତ ବୋଲି ଐତିହାସିକମାନେ ମତ ଦିଅନ୍ତି। ସପ୍ତମ ଶତାବ୍ଦୀରୁ ପଞ୍ଚଦଶ ଶତାବ୍ଦୀ ପର୍ଯ୍ୟନ୍ତ ବ୍ୟାପିଥିଲା ଓଡ଼ିଶାର ମନ୍ଦିର ନିର୍ମାଣର ଅବିଚ୍ଛିନ୍ନ ଅପ୍ରତିହତ ଧାରା। ତନ୍ମଧ୍ୟରେ କେତେ ରାଜବଂଶର ଉତ୍ଥାନ ପତନ ଘଟିଛି, କେତେ ଧର୍ମଧାରଣାର ବିକାଶ ବିଲୟ ପ୍ରତ୍ୟକ୍ଷ କରିଛି ଇତିହାସ, ମାତ୍ର ମନ୍ଦିର ନିର୍ମାଣ ପରମ୍ପରା ବ୍ୟାହତ ହୋଇନାହିଁ। ଯଦିଓ ସମୟର ପ୍ରଭାବରେ ଶୈଳୀର ପରିବର୍ତ୍ତନ ଘଟିଛି, ଓଡ଼ିଶାର ଶାସକଗଣ ମନ୍ଦିର ଗାତ୍ରରେ ନିଜ ମହିମା ପ୍ରଚାର ନିମନ୍ତେ ନିଜ ନାମ ଖୋଦନ କରିବାରେ ପକ୍ଷପାତ ନଥିଲେ। ବସ୍ତୁତଃ ମନ୍ଦିରଗୁଡ଼ିକ ବିଭିନ୍ନ ସମୟରେ ରାଜା ବା ରାଜପରିବାରର ବରିଷ୍ଠ ସଦସ୍ୟଙ୍କ ଅନୁଦାନରେ ନିର୍ମିତ ହେଉଥିଲେ ହେଁ ସେସବୁ ଶିଳ୍ପୀର କଳ୍ପନା ବିଳାସ ଅନୁସାରେ ରୂପାୟିତ ହେଉଥିଲେ। ଅଳ୍ପ କେତୋଟି ମନ୍ଦିରକୁ ବାଦ ଦେଲେ କେଉଁ ମନ୍ଦିର ନିର୍ଦ୍ଦିଷ୍ଟ ଭାବେ କେଉଁ ନରପତି ଦ୍ୱାରା ନିର୍ମିତ ତାହା କହିବା କଷ୍ଟସାଧ୍ୟ ବ୍ୟାପାର। ପ୍ରତ୍ନତତ୍ତ୍ୱବିଦଙ୍କ ଅନୁମାନ ଅନୁସାରେ ବହୁ ମନ୍ଦିରର କାଳ ନିରୂପଣ କରାଯାଇଛି ସତ୍ୟ, କିନ୍ତୁ କର୍ତ୍ତା ନିର୍ଣ୍ଣୟ ପାଇଁ ଅନେକତ୍ର ଅବକାଶ ନାହିଁ। କିମ୍ବଦନ୍ତୀ ଓ ପୁରାଣରୁ ସୂଚନା ମିଳେ ଯେ ରାଜା ଇନ୍ଦ୍ରଦୁମ୍ନଙ୍କ ମହିଷୀ ଗୁଣ୍ଡିଚା ଦେବୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରୀକ୍ଷେତ୍ରରେ ଗୁଣ୍ଡିଚା ମନ୍ଦିର ନିର୍ମାଣ ହୋଇଅଛି। ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ଶ୍ରୀମନ୍ଦିରରୁ ଏହି ମନ୍ଦିରକୁ ଯାତ୍ରା କରନ୍ତି। ବହୁବର୍ଣ୍ଣିତ ଉପାଖ୍ୟାନରୁ ଏହା ଜଣାଯାଏ ଯେ ରାଣୀ ଗୁଣ୍ଡିଚା ଦେବୀଙ୍କ ପ୍ରଚୋଦନାରେ ରାଜା ଇନ୍ଦ୍ରଦୁମ୍ନ ଶ୍ରୀମନ୍ଦିର ନିର୍ମାଣ କରାଇଥିଲେ। ରାଣୀମାନଙ୍କର ନାମାନୁସାରେ ମନ୍ଦିର ପ୍ରତିଷ୍ଠା କରାଯିବାର ପରମ୍ପରା ଭୌମକର ରାଜବଂଶର ରାଜତ୍ୱ କାଳରୁ ବିଶେଷ ଭାବରେ ପ୍ରଚଳିତ ହୋଇଥିବାର ପ୍ରମାଣ ମିଳୁଅଛି। ଏହି ରାଜବଂଶର ଛଅ ଜଣ ରାଣୀ କ୍ରମାଗତ ଭାବେ ସିଂହାସନ ଆରୋହଣ କରିଥିଲେ ଏବଂ ସର୍ବୋଚ୍ଚ ଶାସନ ମୁଖ୍ୟ ଭାବେ ରାଜ୍ୟ ପରିଚାଳନା କରିଥିଲେ, ଯାହା ସମଗ୍ର ଭାରତବର୍ଷର ଇତିହାସରେ ଏକ ଧ୍ୟାନ ଆକର୍ଷଣକାରୀ ବିଷୟ। ସେମାନଙ୍କ ନାମ ଯଥାକ୍ରମେ ତ୍ରିଭୁବନ ମହାଦେବୀ ପ୍ରଥମ, ପୃଥିବୀ ମହାଦେବୀ, ତ୍ରିଭୁବନ ମହାଦେବୀ ଦ୍ୱିତୀୟ, ଗୌରୀ ମହାଦେବୀ, ଦଣ୍ଡୀ ମହାଦେବୀ, ବକୁଳ ମହାଦେବୀ ଓ ଧର୍ମ ମହାଦେବୀ। ଓଡ଼ିଶାର ଢେଙ୍କାନାଳ, କଟକ, ଗଞ୍ଜାମ, ପୁରୀ, ମୟୂରଭଞ୍ଜ ଜିଲ୍ଲା ଓ ପଶ୍ଚିମବଙ୍ଗର ମେଦିନୀପୁର ଅଞ୍ଚଳରେ ବିସ୍ତୃତ ଥିଲା ଏମାନଙ୍କ ରାଜତ୍ୱ। ଏହି ବଂଶର ପ୍ରଥମ ଶାସିକା ତ୍ରିଭୁବନ ମହାଦେବୀଙ୍କ ଶାସନକାଳ ଓଡ଼ିଶା ଇତିହାସର ଏକ ଗୌରବମୟ ଅଧ୍ୟାୟ। ଢେଙ୍କାନାଳରୁ ଆବିଷ୍କୃତ ଏକ ତାମ୍ରଫଳକରୁ ଜଣାଯାଏ ଯେ ଗୋସ୍ୱାମିନୀ, ପରମ ଭଟ୍ଟାରିକା, ପରମ ବୈଷ୍ଣବୀ, ମହାରାଜାଧିରାଜ, ପରମେଶ୍ୱରୀ ଉପାଧି ଭୂଷିତା ଏହି ରାଣୀ କାତ୍ୟାୟନୀ ପରି ସିଂହାସନ ଆରୋହଣ କରିଥିଲେ ଏବଂ ରାଜପରିଷଦଗଣ ତାଙ୍କ ପଦଯୁଗଳରେ ନତମସ୍ତକ ହୋଇ ରହିଥିଲେ। ପରବର୍ତ୍ତୀ ମହିଷୀମାନେ ମଧ୍ୟ ଏହିସବୁ ଉପାଧି ସଂଯୁକ୍ତ କରିଥିଲେ ନିଜ ନାମ ସହିତ। ତ୍ରିଭୁବନ ମହାଦେବୀ ପ୍ରଥମ ଥିଲେ ପ୍ରସିଦ୍ଧ ଛିନ୍ଦକ ନାଗବଂଶର ରାଜା ମଲ୍ଲଙ୍କ କନ୍ୟା। କେତେକ ତାମ୍ରଫଳକରେ ତାଙ୍କୁ ଛିନ୍ଦଗୌରୀ ବା ସିନ୍ଦଗୌରୀ ବୋଲି ଉଲ୍ଲେଖ କରାଯାଇଛି। ପିତୃକୂଳରେ ବୈଷ୍ଣବ ଧର୍ମ

ଶ୍ୱଶୁରାଳୟର ଶୈବଧର୍ମ ଉଭୟର ପ୍ରସାର ପ୍ରତି ଗୁରୁତ୍ୱ ଦେଇ ଉଦାର ଧର୍ମନୀତିର ମହାନ ପରମ୍ପରା ସୃଷ୍ଟି କରିଥିଲେ ଏହି ରାଣୀ। ଐତିହାସିକ କେଦାରନାଥ ମହାପାତ୍ରଙ୍କ ମତ ଅନୁସାରେ 84 କାରୁକାର୍ଯ୍ୟ ସମ୍ପନ୍ନ ଲକ୍ଷ୍ମୀନାରାୟଣ ମନ୍ଦିର ଏହାଙ୍କ କୃତି। ଭୁବନେଶ୍ୱରର ବୈତାଳ ମନ୍ଦିର ମଧ୍ୟ ସମ୍ଭବତଃ ଏହି ଭୌମରାଣୀଙ୍କ ରାଜତ୍ୱ କାଳରେ ନିର୍ମିତ ହୋଇଥିଲା ବୋଲି ବହୁ ଐତିହାସିକ ମତ ଦିଅନ୍ତି।

ଯାଜପୁରର ହଂସେଶ୍ୱର ମନ୍ଦିରର ଶିଳାଲେଖରୁ ଜଣାଯାଏ ଯେ ଭୌମକର ବଂଶର ରାଜା ଶୁଭକର ଦେବ ପ୍ରଥମଙ୍କ ପତ୍ନୀ ମାଧବୀ ଦେବୀଙ୍କ ନାମାନୁସାରେ ମାଧବେଶ୍ୱର ମନ୍ଦିର ନିର୍ମାଣ କରାଯାଇଥିଲା। ଯାଜପୁର ପାର୍ଶ୍ୱବର୍ତ୍ତୀ ତ୍ରିଲୋଚନେଶ୍ୱର ମନ୍ଦିର ସନ୍ନିକଟ ଚାମୁଣ୍ଡା ମୂର୍ତ୍ତିରେ ବତ୍ସ୍ୟଦେବୀଙ୍କ ନାମ ଉଲ୍ଲେଖ କରାଯାଇଛି। ବତ୍ସ୍ୟଦେବୀ ସମ୍ଭବତଃ ଜନୈକା ଭୌମବଂଶୀ ରାଣୀଙ୍କ ନାମ। ଭୁବନେଶ୍ୱର ବିନ୍ଦୁ ସରୋବର ପୁଷ୍କରିଣୀର ଦକ୍ଷିଣ ପାର୍ଶ୍ୱରେ ମୋହିନୀ ମନ୍ଦିର ବିଦ୍ୟମାନ। ଭୌମ ନରପତି ଶିବକର ଦେବ ଦ୍ୱିତୀୟଙ୍କ ପତ୍ନୀ ମୋହିନୀ ଦେବୀଙ୍କ ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ମୋହିନୀ ମନ୍ଦିରର ଏଭଳି ନାମକରଣ ହୋଇଛି ବୋଲି ଅନୁମାନ କରାଯାଏ। ଶାନ୍ତିକର ଦେବ ଦ୍ୱିତୀୟଙ୍କ ପତ୍ନୀ ହୀରା ଦେବୀଙ୍କ ନାମାନୁସାରେ ଭାର୍ଗବୀ ନଦୀ ତୀରର ପୂର୍ବ ପାର୍ଶ୍ୱରେ ଏକ ଗ୍ରାମକୁ ହୀରାପୁର ନାମରେ ନାମିତ କରାଯାଇଛି। ଏହି ଗ୍ରାମରେ ଅବସ୍ଥିତ 64 ଯୋଗିନୀ ମନ୍ଦିର ହୀରା ମହାଦେବୀଙ୍କ ଦ୍ୱାରା ନିର୍ମିତ ହୋଇଥିବା ଅନୁମିତ। ଭାରତର ସମୁଦାୟ 4 ପ୍ରମୁଖ ଯୋଗିନୀ ପୀଠ ମଧ୍ୟରୁ ଏହି ପୀଠ ସର୍ବପ୍ରାଚୀନ। ପରମ ଭଟ୍ଟାରିକା, ପରମେଶ୍ୱରୀ, ପରମ ବୈଷ୍ଣବୀ, ପୃଥ୍ୱୀ ମହାଦେବୀଙ୍କ ବୌଦ୍ଧ ତାମ୍ରଶାସନରୁ ଜଣାଯାଏ। ଉମା ମହେଶ୍ୱର ମନ୍ଦିରର ସୁପରିଚାଳନା ନିମନ୍ତେ ସେ କୋଟାପୁର ଗ୍ରାମ ସମେତ ବିପୁଳ ଭୂମି ଦାନ କରିଥିଲେ। ଏହି ମନ୍ଦିରର ନିର୍ମାଣକର୍ତ୍ତୀ ଥିଲେ ତାଙ୍କ ଅଧୀନସ୍ଥ ମହାମଣ୍ଡଳାଧିପତି ମଙ୍ଗଳ କଳସ ନାମକ ଜଣେ ଅମାତ୍ୟାଙ୍କ ପତ୍ନୀ ତଥା ବିରାଟ ରାଜ୍ୟର ବାଗରଡ଼ି ବଂଶର କନ୍ୟା ଶଶିଲେଖା। ପରବର୍ତ୍ତୀ କାଳରେ ଏହି ମନ୍ଦିର ନହ୍ନେଶ୍ୱର ନାମରେ କଥିତ ହୋଇଆସୁଛି। ଏହି ମନ୍ଦିରଟି ଦଣ୍ଡଭୁକ୍ତି ମଣ୍ଡଳ ଅଧୁନା ମେଦିନୀପୁର ଅଞ୍ଚଳରେ ଅବସ୍ଥିତ। ଭୁବନେଶ୍ୱରର ପ୍ରସିଦ୍ଧ ଗୌରୀ ମନ୍ଦିର ଭୌମରାଣୀ ଗୌରୀ ମହାଦେବୀଙ୍କ କୃତି ବୋଲି ଅନୁମାନ କରିବା ଅଯଥାର୍ଥ ହେବ ନାହିଁ। ଗୌରୀ ମହାଦେବୀ ଶୁଭକର ଦେବ ପଞ୍ଚମଙ୍କ ପତ୍ନୀ ଥିଲେ ଏବଂ ସ୍ୱାମୀଙ୍କ ମୃତ୍ୟୁ ପରେ ସିଂହାସନ ଆରୋହଣ କରିଥିଲେ। ଏଯାବତ୍ ଆବିଷ୍କୃତ ହୋଇଥିବା ଭୌମ ରାଜତ୍ୱକାଳର 24 ତାମ୍ରଶାସନ ମଧ୍ୟରୁ କେବଳ ଦଣ୍ଡୀ ମହାଦେବୀଙ୍କର 6 ତାମ୍ରଶାସନ ମିଳିଅଛି। ସିଂହାସନରେ ଅଧିଷ୍ଠିତ ହୋଇଥିବା ସମସ୍ତ ଭୌମରାଣୀଙ୍କ ମଧ୍ୟରେ ଦଣ୍ଡୀ ମହାଦେବୀଙ୍କ ରାଜତ୍ୱ ଯେ ସବୁଠାରୁ ଦୀର୍ଘ ଥିଲା ଏହା ନିଶ୍ଚିନ୍ତ ଭାବରେ କୁହାଯାଇପାରେ। ଖୋର୍ଦ୍ଧା ଜିଲ୍ଲାର ଦଣ୍ଡୀ ମହାର ଜନବସତି ଅଦ୍ୟାପି ଏହି ରାଣୀଙ୍କର ସ୍ମୃତି ବହନ କରି ବିଦ୍ୟମାନ। ଶୈବ ମତାବଲମ୍ବୀ କେତେକ ବ୍ରାହ୍ମଣଙ୍କୁ ପରମ ମହେଶ୍ୱରୀ ଦଣ୍ଡୀ ମହାଦେବୀ ଗ୍ରାମ ଦାନ କରିଥିବାର ସୂଚନା କୁମାରଙ୍ଗ ତାମ୍ରଫଳକରୁ ଉପଲବ୍ଧ। ଗଞ୍ଜାମ ଜିଲ୍ଲାର ହୁମା ନିକଟବର୍ତ୍ତୀ ବଟେଶ୍ୱର ଶିବ ମନ୍ଦିର ଏବଂ କୋଦଳାର ଦଣ୍ଡେଶ୍ୱର ମନ୍ଦିର ଦଣ୍ଡୀ ମହାଦେବୀଙ୍କ ପୃଷ୍ଠପୋଷକତାରେ ନିର୍ମିତ ହୋଇଥାଇପାରେ ବୋଲି ଐତିହାସିକ ଲକ୍ଷ୍ମଣ କୁମାର ପଣ୍ଡା ମତ ପ୍ରଦାନ କରିଛନ୍ତି। ଭୌମବଂଶୀ ପରବର୍ତ୍ତୀ ସୋମବଂଶୀ ରାଜାମାନେ ମଧ୍ୟ ସର୍ବଧର୍ମ ପ୍ରତି ଉଦାର ମନୋବୃତ୍ତି ପୋଷଣ କରୁଥିଲେ। ଏହି ସମୟରେ ଉତ୍କଳୀୟ ଭାସ୍କର୍ଯ୍ୟକଳାର ପରମ ଉତ୍କର୍ଷ ସାଧିତ ହୋଇଥିଲା। ଲିଙ୍ଗରାଜ ମନ୍ଦିର, ମୁକ୍ତେଶ୍ୱର ମନ୍ଦିର, ରାଜରାଣୀ ମନ୍ଦିର ଏହି ସମୟର ସମୁନ୍ନତ କଳାକୌଶଳର ଏକ ଏକ ଉଜ୍ଜଳ ଦୃଷ୍ଟାନ୍ତ। ସୋମବଂଶୀ ରାଜା ମହାଶିବଗୁପ୍ତ ବାଳାଦିତ୍ୟ ପ୍ରଥମଙ୍କ ମାତା ତଥା ମଗଧ ରାଜା ସୂର୍ଯ୍ୟବର୍ମାଙ୍କର କନ୍ୟା ଥିଲେ ଭାସଟ୍ଟା ମହାଦେବୀ। ଶ୍ରୀପୁର ଶିଳାଲିପିରୁ ଜଣାଯାଏ ଯେ ସ୍ୱାମୀଙ୍କ ମୃତ୍ୟୁ ପରେ ଭାସଟ୍ଟା ରାଜ୍ୟର ଶାସନଭାର ଗ୍ରହଣ କରିଥିଲେ। ପୁରୁଷୋତ୍ତମ ନରସିଂହଙ୍କଠାରେ ତାଙ୍କର ଅଚଳା ଭକ୍ତି ଥିଲା। କୋଶଳରେ ସେ ଏକାଧିକ ବିଷ୍ଣୁ ମନ୍ଦିର ନିର୍ମାଣ କରିଥିଲେ। ବେଦ ଉପରେ ତାଙ୍କର ପ୍ରଗାଢ଼ ଜ୍ଞାନ ଥିଲା। ପ୍ରବଳ ପ୍ରତାପୀ ସୋମବଂଶୀ ରାଜା ଉଦ୍ଦତ କେଶରୀଙ୍କ ରାଜତ୍ୱର 18 ବର୍ଷରେ ଅର୍ଥାତ୍ 1060 ଖ୍ରୀଷ୍ଟାବ୍ଦରେ କଳାବତୀ ଦେବୀ ଭୁବନେଶ୍ୱରସ୍ଥ ବ୍ରହ୍ମେଶ୍ୱର ମନ୍ଦିର ନିର୍ମାଣ କରିଥିଲେ। ବ୍ରହ୍ମେଶ୍ୱର ମନ୍ଦିର ଶିଳାଲିପିରେ ବର୍ଣ୍ଣନା ଅଛି ଯେ କଳାବତୀ ଦେବୀ ସୂର୍ଯ୍ୟବଂଶରେ ଜନ୍ମଗ୍ରହଣ କରିଥିଲେ ଏବଂ ଚନ୍ଦ୍ରବଂଶରେ ଜଣେ ପ୍ରସିଦ୍ଧ ରାଣୀ ଥିଲେ ଏବଂ ତାଙ୍କର ଖ୍ୟାତି ଚତୁର୍ଦିଗକୁ ବ୍ୟାପିଥିଲା। ଏହି ରାଣୀ ନଭଶ୍ଚୁମ୍ବୀ ବ୍ରହ୍ମେଶ୍ୱର ମନ୍ଦିର ନିର୍ମାଣ କରାଇଥିଲେ। ଓଡ଼ିଶାର ମନ୍ଦିର ସ୍ଥାପତ୍ୟର ସମସ୍ତ ଶୈଳୀକୁ ପରିସ୍ଫୁଟ କରୁଥିବା ଏହି ପଞ୍ଚରଥ ମନ୍ଦିର ଉତ୍କଳର ମନ୍ଦିର ସ୍ଥାପତ୍ୟ ପରମ୍ପରାରେ ଏକ ନୂତନ ଯୁଗ ସୃଷ୍ଟି କରିଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହା ହିଁ ପ୍ରଥମ ମନ୍ଦିର ଯେଉଁଥିରେ ଲୌହସ୍ତମ୍ଭର ବ୍ୟବହାର କରାଯାଇଥିଲା। ଏଇଟାରେ ହିଁ ପ୍ରଥମେ ପୀଢ଼ ମନ୍ଦିର ଢାଞ୍ଚାରେ ଜଗମୋହନ ନିର୍ମିତ ହୋଇଥିଲା। ଶିବଙ୍କ ଉପାସନା ନିମନ୍ତେ ନିର୍ମିତ ଏହି ପଞ୍ଚାୟତନ ବିଶିଷ୍ଟ ମନ୍ଦିର ଏବେ ମଧ୍ୟ ଅକ୍ଷତ ଜୀବନ୍ତ। ମାଦଳାପାଞ୍ଜିରେ ଉଲ୍ଲେଖ ଅଛି ଯେ ବସୁକଳ୍ପେଶ୍ୱରୀଙ୍କ ରାଣୀ ତୁଳାବତୀ ଦେବୀ ଲିଙ୍ଗରାଜ ମନ୍ଦିରର ପୂର୍ବ ପାର୍ଶ୍ୱ ଜରାଜୀର୍ଣ୍ଣ ହୋଇଥିବାରୁ ତାହାର ସଂସ୍କାର କରାଇଥିଲେ। ଐତିହାସିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ମତରେ ଉଲ୍ଲିଖିତା ତୁଳାବତୀ ଦେବୀ ପ୍ରକୃତରେ କଳାବତୀ ଦେବୀ ଏବଂ ଯଯାତି କେଶରୀ ଦ୍ୱିତୀୟଙ୍କ ପତ୍ନୀ ଉଦ୍ୟତ କେଶରୀଙ୍କ ମାତା। ବ୍ରହ୍ମେଶ୍ୱର ମନ୍ଦିର ଶିଳାଲେଖ ଘୋଷଣା କରେ ଯେ ସେହି ସମୟରେ ମନ୍ଦିରରେ ଦେବଦାସୀ ପ୍ରଥା ପ୍ରଚଳିତ ଥିଲା। ସୋମବଂଶର ଶେଷ ସ୍ୱାଧୀନ ରାଜା କର୍ଣ୍ଣକେଶରୀଙ୍କ ରତ୍ନଗିରି ତାମ୍ରଫଳକରୁ ଜଣାଯାଏ ଯେ ସେ ସୋଲାଣପୁର ମହାବିହାରରେ ବାସ କରୁଥିବା ମହାରୀ ମାହୁଣ ଦେବୀଙ୍କ କନ୍ୟା କର୍ପୂରଶ୍ରୀଙ୍କୁ

ବିବାହ କରିଥିଲେ। କର୍ପୂରଶ୍ରୀଙ୍କୁ ରାଣୀର ମର୍ଯ୍ୟାଦା ଦେବା ସହ ତାଙ୍କୁ କୋନାଗ୍ରାମ ପ୍ରଦାନ କରିଥିଲେ। ନୃତ୍ୟପଟ୍ଟିୟସୀ ବୌଦ୍ଧ ଧର୍ମାନୁଗତା କର୍ପୂରଶ୍ରୀଙ୍କ ସହିତ ସୋମକୁଳ ତିଳକ ତ୍ରିକଳିଙ୍ଗାଧିପତି କର୍ଣ୍ଣଦେବ ମହାଶିବ ଗୁପ୍ତଙ୍କ ବିବାହ ଓଡ଼ିଶା ଇତିହାସର ଏକ ରୋମାଞ୍ଚକର ଅଧ୍ୟାୟ। ପ୍ରଚଣ୍ଡ ପରାକ୍ରମୀ ଦିଗ୍ବିଜୟୀ ରାଜା ଅନନ୍ତବର୍ମନ ଚୋଡ଼ଗଙ୍ଗଦେବ ସମବଂଶ ରାଜତ୍ୱର ଅବସାନ ଘଟାଇ ଉତ୍କଳରେ ଗଙ୍ଗବଂଶର ରାଜତ୍ୱ ପ୍ରତିଷ୍ଠା କରିଥିଲେ। ତାଙ୍କର ଦୀର୍ଘ 70 ବର୍ଷ ଶାସନକାଳ ମଧ୍ୟରେ ଉତ୍କଳର କଳା ଧର୍ମ ସଂସ୍କୃତି ଅଭିବୃଦ୍ଧିର ଶୀର୍ଷ ସୋପାନରେ ଉପନୀତ ହୋଇଥିଲା। କେବଳ ଯୁଦ୍ଧକୌଶଳ ପ୍ରଶାସନିକ ପାରଦର୍ଶିତା ନୁହେଁ, ମନ୍ଦିର ନିର୍ମାଣ କ୍ଷେତ୍ରରେ ମଧ୍ୟ ସେ ଅଦ୍ଭୁତପୂର୍ବ ନିଷ୍ଠାର ପରିଚୟ ଦେଇଥିଲେ। ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ତାଙ୍କର ଅକ୍ଷୟ ଅମର କୀର୍ତ୍ତି। ଚୋଳବଂଶର ପ୍ରଥିତଯଶା ରାଜା ରାଜେନ୍ଦ୍ର ଚୋଳଙ୍କ କନ୍ୟା ରାଜସୁନ୍ଦରୀ ଚୋଡ଼ଗଙ୍ଗଦେବଙ୍କ ଜନନୀ ଥିଲେ। ସମ୍ବିଆଣ ମହାଦେବୀ, ଲୋକ ମହାଦେବୀ, ତ୍ରୈଲୋକ୍ୟ ମହାଦେବୀ, ଚୋଳ ମହାଦେବୀ, କୁନ୍ଦ ମହାଦେବୀ ଇତ୍ୟାଦି ଚୋଳବଂଶର ଯଶସ୍ୱିନୀ ରାଣୀମାନଙ୍କର ଧର୍ମାନୁରକ୍ତି ଓ ସ୍ଥାପତ୍ୟ କୀର୍ତ୍ତି ଦ୍ୱାରା ରାଜସୁନ୍ଦରୀ ବିଶେଷ ଭାବରେ ପ୍ରଭାବିତ ହୋଇଥିବେ ଏହା ନିଃସନ୍ଦେହରେ କୁହାଯାଇପାରେ। ଏହା ମଧ୍ୟ ବିନା ଦ୍ୱିଧାରେ କୁହାଯାଇପାରେ ଯେ ପିତୃକୁଳର ଏହି ପରମ୍ପରା ବିବାହ ପରବର୍ତ୍ତୀ କାଳରେ ରାଜସୁନ୍ଦରୀ ଅନୁସରଣ କରିଥିବେ ଏବଂ ପୁତ୍ର ଅନନ୍ତବର୍ମନ ମଧ୍ୟ ତାଙ୍କ ଦ୍ୱାରା ଏହି ଦିଗରେ ଅନୁପ୍ରାଣିତ ହୋଇଥିବେ। ଅନନ୍ତବର୍ମନ ତାଙ୍କ ରାଜତ୍ୱ କାଳରେ ରାଣୀମାନଙ୍କୁ ବିଶେଷ ପ୍ରାଧାନ୍ୟ ଦେଉଥିବାର ପ୍ରମାଣ ଏକାଧିକ ସୂତ୍ରରୁ ଜଣାଯାଏ। ଦ୍ରାକ୍ଷାରାମ ମନ୍ଦିର ଶିଳାଲେଖରେ ଖୋଦିତ ଅଛି ଯେ ଚୋଡ଼ଗଙ୍ଗଦେବ ତାଙ୍କର 7 ରାଣୀ ଲାବଣ୍ୟବତୀ ଦେବୀ, କଲ୍ୟାଣ ଦେବୀ, ଲୀଳାବତୀ ଦେବୀ, ଶ୍ରିୟା ଦେବୀ, ପଦ୍ମଳା ଦେବୀ, ଜୟମଙ୍ଗଡ଼ ମହାଦେବୀ ଏବଂ ରାଜଳା ଦେବୀଙ୍କୁ ସାଙ୍ଗରେ ନେଇ ମନ୍ଦିର ପରିଦର୍ଶନ କରିଥିଲେ ଏବଂ ବ୍ରହ୍ମେଶ୍ୱରଙ୍କ ଉଦ୍ଦେଶ୍ୟରେ ରାଣୀମାନେ ଦାନ ଦେଇଥିଲେ। ଅନଙ୍ଗ ଭୀମଦେବ ତୃତୀୟଙ୍କ ନାଗରିତାମ୍ର ଫଳକରୁ ଚୋଡ଼ଗଙ୍ଗଦେବଙ୍କର 3 ପ୍ରଧାନରାଣୀଙ୍କ ନାମ ମିଳେ। ସେମାନେ ହେଲେ କସ୍ତୁରୀ କାମୋଦିନୀ, ଇନ୍ଦିରା ଏବଂ ଚନ୍ଦ୍ରଲେଖା। କସ୍ତୁରୀ କାମୋଦିନୀଙ୍କ ପୁତ୍ର କାମାନବ ଦେବ, ଇନ୍ଦିରାଙ୍କ ପୁତ୍ର ରାଘବ ଏବଂ ଚନ୍ଦ୍ରଲେଖାଙ୍କ ପୁତ୍ର ରାଜରାଜ ଦ୍ୱିତୀୟ ଏବଂ ଅନଙ୍ଗଭୀମଦେବ ଦ୍ୱିତୀୟ ଏମାନେ ଅନନ୍ତବର୍ମନଙ୍କ ପରେ କ୍ରମାନ୍ୱୟରେ ସିଂହାସନ ଆରୋହଣ କରିଥିଲେ। ଧଉଳି ନିକଟସ୍ଥ କୌଶଲ୍ୟାଗଙ୍ଗ ପୁଷ୍କରିଣୀ ଚୋଡ଼ଗଙ୍ଗଦେବଙ୍କର ଅନ୍ୟତମ ରାଣୀ କୌଶଲ୍ୟାଙ୍କ ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ନିର୍ମିତ। ଶ୍ରିୟାଦେଇପୁର ଶାସନ, କଲ୍ୟାଣଦେଇପୁର ଶାସନ ଇତ୍ୟାଦି କେତେକ ଗ୍ରାମର ପ୍ରତିଷ୍ଠା ଚୋଡ଼ଗଙ୍ଗଦେବଙ୍କ ସମୟରେ ହୋଇଛି। ଭୁବନେଶ୍ୱରର ଲକ୍ଷ୍ମୀସାଗର ପୁଷ୍କରିଣୀ ଚୋଡ଼ଗଙ୍ଗଙ୍କ ମହିଷୀ ଲକ୍ଷ୍ମୀଦେବୀଙ୍କ ସ୍ମାରକୀ ବୋଲି ବିଶ୍ୱାସ କରାଯାଏ। ପୋଲସରା ଗ୍ରାମରୁ ମିଳିଥିବା ତାମ୍ରଫଳକରୁ ଜଣାଯାଏ ଯେ 1147 ଖ୍ରୀଷ୍ଟାବ୍ଦରେ ଚନ୍ଦ୍ରଗ୍ରହଣ ତିଥିରେ ତାଙ୍କ ପାଟ ମହିଷୀ ଶ୍ରିୟାଦେବୀଙ୍କ ସହ ହିଙ୍ଗୁଳା କଟକରୁ ଆସି ଋଷିକୁଲ୍ୟା ନଦୀରେ ସ୍ନାନ କରିଥିଲେ ଏବଂ ତତ୍ପରେ ବାଲିଗ୍ରାମ ଦାନ କରିଥିଲେ। ଅନଙ୍ଗ ଭୀମଦେବ ତୃତୀୟଙ୍କ କାଞ୍ଚିପୁରମ୍ ଶିଳାଲେଖରେ ଖୋଦିତ ଅଛି ଯେ ରାଣୀ ସୋମଳା ଦେବୀ ଅଭିନବ ବାରଣାସୀ କଟକରେ ଥିବା ସମୟରେ କାଞ୍ଚିପୁରମ୍ର ଅଲାରନାଥ ବିଷ୍ଣୁଙ୍କ ପୂଜାର୍ଚ୍ଚନା ପାଇଁ ବହୁ ସମ୍ପତ୍ତି ଦାନ କରିଥିଲେ।

ଭୁବନେଶ୍ୱରର ମେଘେଶ୍ୱର ମନ୍ଦିରର ନିର୍ମାତା ହେଉଛନ୍ତି ସ୍ୱପ୍ନେଶ୍ୱର ଦେବ। ସେ ଗଙ୍ଗବଂଶୀ ରାଜା ରାଜରାଜ ଦ୍ୱିତୀୟଙ୍କ ପତ୍ନୀ ସୁରମାଙ୍କ ଭ୍ରାତା। ମେଘେଶ୍ୱର ମନ୍ଦିର ନିର୍ମାଣ ନିମନ୍ତେ ସେ ରାଜରାଜାଙ୍କ ସହ ସୁରମାଙ୍କ ପ୍ରୋତ୍ସାହନ ନିଶ୍ଚିନ୍ତ ଭାବରେ ପାଇଥିବେ, ଯାହା ମନ୍ଦିର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିବ। ମେଘେଶ୍ୱର ମନ୍ଦିର ଓଡ଼ିଶାର ସର୍ବପ୍ରଥମ ସପ୍ତରଥ ମନ୍ଦିର। ଅନଙ୍ଗ ବିମଦେବ ତୃତୀୟଙ୍କ କନ୍ୟା ଚନ୍ଦ୍ରିକା ଦେବୀଙ୍କ ଦ୍ୱାରା ନିର୍ମିତ ଅନନ୍ତ ବାସୁଦେବ ମନ୍ଦିର ଓଡ଼ିଶାର ରାଜବଂଶ ସମ୍ଭୁତା ରମଣୀମାନଙ୍କ କୃତ ମନ୍ଦିରମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ। ନରସିଂହଦେବ ପ୍ରଥମଙ୍କ ଭଗ୍ନୀ ତଥା ହୟହୟ ବଂଶର ବୀରପୁଙ୍ଗବ ପରମାର୍ଦ୍ଦିଦେବଙ୍କ ବିଧବା ପତ୍ନୀ ଚନ୍ଦ୍ରିକା ଦେବୀ ଶୈବପୀଠ ଏକାମ କ୍ଷେତ୍ରରେ ବିଷ୍ଣୁଙ୍କ ଉପାସନା ନିମନ୍ତେ ତାଙ୍କର ଭ୍ରାତୃସ୍ପୁତ ଭାନୁଦେବଙ୍କ ରାଜତ୍ୱକାଳରେ ଆନୁମାନିକ 1278 ଖ୍ରୀଷ୍ଟାବ୍ଦରେ ଏହି ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପନ୍ନ କରିଥିଲେ। ଏହା ଏକ କାରୁକାର୍ଯ୍ୟ ସମ୍ପନ୍ନ ସପ୍ତରଥ ମନ୍ଦିର। ଶ୍ରୀକୃଷ୍ଣ, ଶ୍ରୀ ବଳରାମ, ଦେବୀ ସୁଭଦ୍ରା ହେଉଛନ୍ତି ଏହାର ଅଧିଷ୍ଠିତ ଦେବତା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହା ହିଁ ଏକମାତ୍ର ମନ୍ଦିର ଯେଉଁଠାରେ ଅନନ୍ତ ବାସୁଦେବଙ୍କର ପାଷାଣ ବିଗ୍ରହ ପୂଜା କରାଯାଏ। ଏଠାରେ ନବକଳବର ଉତ୍ସବ ପାଳନ କରାଯାଏ ନାହିଁ, ସର୍ବତ୍ର ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କର ଦାରୁ ବିଗ୍ରହ ପୂଜା କରାଯାଏ। ଚନ୍ଦ୍ରିକା ଦେବୀଙ୍କର ପ୍ରଗାଢ଼ ବିଷ୍ଣୁ ମୁକ୍ତିର ନିଦର୍ଶନ ଏହି ମନ୍ଦିର ଅଦ୍ୟାବଧି ସଗର୍ବେ ଦଣ୍ଡାୟମାନ। ଗଙ୍ଗବଂଶରେ ଶିବରାଣୀ ନାମ୍ନୀ ଜଣେ

0: ସିଦ୍ଧାନ୍ତ ନାରୀ ଥିଲେ ଯାହାଙ୍କୁ କଳିଯୁଗର ସରସ୍ୱତୀ ଆଖ୍ୟା ଦିଆଯାଇଛି। ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିରର ନିର୍ମାତା ନରସିଂହଦେବ ପ୍ରଥମଙ୍କ ପତ୍ନୀଙ୍କ ନାମ ଥିଲା ସୀତାଦେବୀ। ପରବର୍ତ୍ତୀ ଗଙ୍ଗବଂଶୀ ନରବତୀ ଭାନୁଦେବ ପ୍ରଥମଙ୍କର ସେ ମାତା ଥିଲେ। ଭାନୁଦେବ ଚାଳୁକ୍ୟ ରାଜକନ୍ୟା ଜାକ୍କଲ ଦେବୀଙ୍କୁ ବିବାହ କରିଥିଲେ। ଭାନୁଦେବ ପ୍ରଥମଙ୍କ ପୁତ୍ର ନରସିଂହଦେବ ଦ୍ୱିତୀୟ। ନରସିଂହଦେବ ଦ୍ୱିତୀୟଙ୍କ ପତ୍ନୀଙ୍କ ନାମ ଥିଲା ଚୋଡ଼ଦେବୀ। ନରସିଂହଦେବ ଦ୍ୱିତୀୟଙ୍କ ପୁତ୍ର ଭାନୁଦେବ ଦ୍ୱିତୀୟ, ତାଙ୍କ ରାଣୀଙ୍କ ନାମ ଥିଲା ଲକ୍ଷ୍ମୀଦେବୀ। ଭାନୁଦେବ ଦ୍ୱିତୀୟ ତଥା ଲକ୍ଷ୍ମୀଦେବୀଙ୍କ ପୁତ୍ର ନରସିଂହଦେବ ତୃତୀୟ 1328-1352 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରାଜ୍ୟ ଶାସନ କରିଥିଲେ। ଅଭିଲେଖରୁ ଜଣାଯାଏ ଯେ ନରସିଂହଦେବ ତୃତୀୟଙ୍କର ଦୁଇ ରାଣୀ ଥିଲେ, କମଳା ଗଙ୍ଗାମ୍ବିକା ଓ କମିଦେବମ୍ବା। କମିଦେବମ୍ବାଙ୍କ ସୀତାବତୀ ନାମ୍ନୀ ଜଣେ କନ୍ୟା ଥିଲେ। ଶିକୁମ ମନ୍ଦିର ଶିଳାଲେଖ ସୂଚାଏ ଯେ ପିତା ନରସିଂହ ଓ ମାତା ଗଙ୍ଗାମ୍ବିକାଙ୍କ ସ୍ମୃତିରେ ପୌଷ ଶୁକ୍ଳ ପକ୍ଷ ପ୍ରଥମ ତିଥିରେ ରାଜା ଭାନୁଦେବ ତୃତୀୟ ଦୁଇଟି ଦୀପହସ୍ତ ପ୍ରତିମୂର୍ତ୍ତି ନିର୍ମାଣ କରିଥିଲେ। ମାତା ପିତାଙ୍କ ସ୍ମୃତିକୁ ଉଜ୍ଜୀବିତ କରି ରଖିବା ପାଇଁ ସେ ଶ୍ରୀମନ୍ଦିରରେ ଏକ ନୂତନ ଭୋଗ ପ୍ରଚଳନ କରିଥିଲେ। ସେହି ଭୋଗର ନାମ ଗଙ୍ଗା ନରସିଂହ ଭୋଗ। ନିତ୍ୟ ପୁରାଣ ପାଠ କରିବା ପାଇଁ ଗଙ୍ଗାଦେବୀ ବ୍ରାହ୍ମଣମାନଙ୍କୁ ଦାନର ବ୍ୟବସ୍ଥା କରିଥିଲେ ବୋଲି ଏକ ଶିଳାଲେଖରୁ ଜଣାଯାଏ। ଭାନୁଦେବ ତୃତୀୟଙ୍କ ରାଣୀ ଥିଲେ ଚାଳୁକ୍ୟ ରାଜବଂଶର କନ୍ୟା ତାରାଦେବୀ। ତାଙ୍କର ଅନ୍ୟତମା ରାଣୀ ଉମାଦେବୀ ମାର୍କଣ୍ଡେଶ୍ୱର ଶିବଙ୍କୁ ଅଖଣ୍ଡ ଦୀପଦାନର ବ୍ୟବସ୍ଥା କରିଥିଲେ ବୋଲି ଏକ ଶିଳାଲେଖରୁ ଜଣାଯାଏ। ଭାନୁଦେବ ତୃତୀୟଙ୍କ ପୁତ୍ର ନରସିଂହଦେବ ଚତୁର୍ଥ 1378-1414 ପର୍ଯ୍ୟନ୍ତ ରାଜ୍ୟ ଶାସନ କରିଥିଲେ। ତାଙ୍କ ମହାରାଣୀ ଉତ୍ତମା ଦେବୀ ଲକ୍ଷ୍ମୀ ନରସିଂହ ମନ୍ଦିରରେ ଦେବସ୍ନାନ ବିଧି ସମ୍ପନ୍ନ କରିବା ପାଇଁ ରୂପା କଳସ, ତାମ୍ର କଳସ, 14 ରୌପ୍ୟପାତ୍ର କ୍ରୟ କରିବାକୁ ମନ୍ଦିର କୋଷାଗାରକୁ 10 ମାଢ଼ ସ୍ୱର୍ଣ୍ଣ ପ୍ରଦାନ କରିଥିଲେ। ନରସିଂହଦେବ ଚତୁର୍ଥ ତାଙ୍କର ମାତା ତାରାଦେବୀ, ଜନୈକା ନିକଟ ସମ୍ପର୍କୀୟା ବିରଜା ଦେବୀ, ପତ୍ନୀ ଉତ୍ତମା ଦେବୀଙ୍କ ମାତା ଚିଙ୍ଗୁ ମୁଦୁସୁଲି, ଅନ୍ୟତମା ରାଣୀ ପାର୍ବତୀ ଦେବୀଙ୍କ ନାମରେ ଶ୍ରୀମନ୍ଦିରରେ ନୂତନ ଭୋଗ ପ୍ରଚଳନ କରାଇଥିଲେ ବୋଲି ଶିଳାଲେଖ ସୂତ୍ରରୁ ଜଣାଯାଏ। ନରସିଂହଦେବ ଚତୁର୍ଥଙ୍କ ପୁତ୍ର ଭାନୁଦେବ ଚତୁର୍ଥ ଥିଲେ ଗଙ୍ଗବଂଶର ଶେଷ ନରପତି। ଖ୍ରୀଷ୍ଟାବ୍ଦ 1414-1435 ଥିଲା ତାଙ୍କ ଶାସନ ଅବଧି। 1435 କପିଳେନ୍ଦ୍ର ଦେବ ସୂର୍ଯ୍ୟବଂଶର ପ୍ରତିଷ୍ଠା କରିଥିଲେ। ସେ ଭାନୁଦେବଙ୍କୁ ଗାଦିଚ୍ୟୁତ କରି ସିଂହାସନ ଆରୋହଣ କରିଥିଲେ। ସେ ଅତ୍ୟନ୍ତ ଉଚ୍ଚାଭିଳାଷୀ ଥିଲେ, ସମର୍ଥ ଯୋଦ୍ଧା ଥିଲେ। ଶାସନର ପ୍ରତିଷ୍ଠା ପରେ ସେ ରାଜ୍ୟ ବିସ୍ତାରରେ ମନ ଦେଇଥିଲେ। ବିଶାଳ ସାମ୍ରାଜ୍ୟର ଅଧୀଶ୍ୱର କପିଳେନ୍ଦ୍ର ଦେବ ଶ୍ରୀ ଶ୍ରୀ ଶ୍ରୀ ବିରାଧି ବୀରବର ନବକୋଟି କର୍ଣ୍ଣାଟକ କଳବର୍ଗେଶ୍ୱର ଉପାଧି ଧାରଣ କରିଥିଲେ। ତାଙ୍କର ଉତ୍ତରାଧିକାରୀ ଗଜପତି ପୁରୁଷୋତ୍ତମ ଦେବ କପିଳେନ୍ଦ୍ର ଦେବଙ୍କ ଫୁଲ ବିବାହୀ ପତ୍ନୀ ପାର୍ବତୀଙ୍କ ପୁତ୍ର ଥିଲେ। ପୁରୁଷୋତ୍ତମ ଦେବଙ୍କ କାଞ୍ଚି ବିଜୟ ଏବଂ କର୍ଣ୍ଣାଟକ ରାଜାଜେମା ପଦ୍ମାବତୀ ପରିଣୟ ଓଡ଼ିଶା ଇତିହାସର ଏକ ଗାରିମାମୟ ଅଧ୍ୟାୟ।
1: ଭଉଣୀ, ରାଣୀ ଏବଂ ରାଜକନ୍ୟାଙ୍କ କଥା ଆଲୋଚନା କରିବା ବେଳେ ଗୋଟିଏ କଥା ମନକୁ ଆସୁଛି ଯେ ଆପଣମାନେ ଯିଏ ସବୁ ଆମ ଘର ପରିବାରର ମେରିଖୁଣ୍ଟ, ଯାହାଙ୍କ ଚାରିପାଖରେ ଆମ ଘର ପରିବାର ଆତଜାତ, ସମସ୍ତେ ତ ଜଣେ ଜଣେ ରାଣୀ ଏବଂ ରାଜକନ୍ୟା। ଆଜି ଯଦି ଝିଅଟିଏ ବାପା ଘରେ ରାଜକନ୍ୟା ତ କାଲି ହୁଏତ ସେ ଶାଶୁଘରେ ରାଣୀ। ତେବେ ହଁ, ଖାଲି କହିଦେଲେ ବି ତ ହୁଏନି, ଆମକୁ ଏଇ ଉପମାଟିକୁ ସତ କରି ଦେଖିବାକୁ ବି ପଡ଼େ। କହିବା ବାହୁଲ୍ୟ, ନିଜ ଘର ପରିବାରକୁ ସ୍ନେହରେ ଏକାଠି ବାନ୍ଧି ରଖିବା ପାଇଁ ଆମେମାନେ ସବୁବେଳେ ଚେଷ୍ଟା କରିବା ଦରକାର, ଯତ୍ନ କରିବା ଆବଶ୍ୟକ।

ତାହେଲେ ଭଉଣୀ, ଆଜି ତ ସମୟ ହୋଇଯାଇଛି, ଆମର ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା। ତେବେ କାର୍ଯ୍ୟକ୍ରମର ବିଦାୟ ନେବା ପୂର୍ବରୁ ସେହି ଅନୁରୋଧ, ମତାମତ ଜଣେଇ ଆମକୁ ଚିଠି ଖଣ୍ଡେ ନିହାତି ଲେଖିବେ। ଆମର ଠିକଣା ନାରୀମହଲ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍ 753001। ତାହେଲେ ଭଉଣୀ, ଆଜିର ନାରୀମହଲରୁ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା ଏଠୁ ବିଦାୟ ନେଇ ରହୁଛି। ନମସ୍କାର।

0: କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ଦିନ 1:50 ହେବାକୁ ଯାଉଛି। ପ୍ରଥମେ ଆମ କେନ୍ଦ୍ରରୁ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ, ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ।
1: ସମ୍ବାଦ ପଢ଼ୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ବିଭିନ୍ନ ପ୍ରସଙ୍ଗରେ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଆଜି ଦିନକ ପାଇଁ ମୁଲତବୀ। ପେଟ୍ରୋଲରେ ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମ ଦେଶର ଖାଦ୍ୟ ସୁରକ୍ଷା କ୍ଷେତ୍ରରେ କୌଣସି

0: କୌଣସି ପ୍ରଭାବ ପକାଇବ ନାହିଁ ସ୍ପଷ୍ଟ କଲେ ସରକାର। 31 ଦେଶ ସହ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରାଯାଇ ପାକିସ୍ତାନର ସୀମାପାର ଆତଙ୍କବାଦ କାର୍ଯ୍ୟକଳାପ ସମ୍ପର୍କରେ ସରକାର ଅବଗତ କରାଉଥିବା ଲୋକସଭାରେ ସୂଚନା ଦେଲେ ସରକାର। ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକକୁ ଆସନ୍ତାକାଲି ଦିନିକିଆ ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ଏବଂ ଆୟୁଷ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତା ଆଧାରିତ ନବସୃଜନ ଲାଗି ବୁଝାମଣାପତ୍ର ସ୍ୱାକ୍ଷରିତ। ନିଟ୍ ଘଟଣାରେ ବିକ୍ଷୋଭରତ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସ୍ ପଦକ୍ଷେପ ଏବଂ ଅନ୍ୟ କେତେକ ଘଟଣା ନେଇ ହଟ୍ଟଗୋଳ ଜାରି ରହିବାରୁ ସଂସଦର ଉଭୟ ସଦନକୁ ଆଜି ଦିନକ ପାଇଁ ମୁଲତବୀ ଘୋଷଣା କରାଯାଇଛି। ମଧ୍ୟାହ୍ନ 12 ପ୍ରଥମ ମୁଲତବୀ ପରେ ଲୋକସଭାରେ ଅଧ୍ୟକ୍ଷତା କରୁଥିବା ଦିଲୀପ ସାଇକିଆ ଆଲୋଚନା ପାଇଁ ଜନ୍ମ ମୃତ୍ୟୁ ପଞ୍ଜୀକରଣ ସଂଶୋଧନ ବିଧେୟକ 2026 ଗ୍ରହଣ କରିଥିଲେ। ଗୃହରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ହଟ୍ଟଗୋଳ ମଧ୍ୟରେ ବିଧେୟକ ଉପସ୍ଥାପନ କରିଥିଲେ, ତେବେ କୌଣସି ଆଲୋଚନା ନ ହୋଇ ବିଧେୟକଟି ଗୃହର ମଞ୍ଜୁରୀ ଲାଭ କରିଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ବିରୋଧୀ ସଦସ୍ୟମାନେ ଆଲୋଚନାରେ ଭାଗ ନେଉନଥିବା ଘଟଣାକୁ ନେଇ ସମାଲୋଚନା କରିଥିଲେ। ସେ କହିଥିଲେ ଏହି ବିଧେୟକଟି ଏକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଏବଂ ସରକାର ଆଲୋଚନାରେ ସମସ୍ତଙ୍କ ସହଯୋଗ ଚାହୁଁଥିଲେ। ଏଭଳି ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପରେ ଆଲୋଚନା ଲାଗି ସେ ବାରମ୍ବାର କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକୁ ଆହ୍ୱାନ ଦେଇଥିଲେ। ବିଧେୟକଟି ଗୃହରେ ମଞ୍ଜୁରୀ ଲାଭ କରିବା ପରେ ବିରୋଧୀ ସଦସ୍ୟମାନଙ୍କ କ୍ରମାଗତ ହଟ୍ଟଗୋଳ ଯୋଗୁଁ ଗୃହକୁ ଆଜି ଦିନକ ପାଇଁ ମୁଲତବୀ ଘୋଷଣା କରାଯାଇଥିଲା। ଆସନ୍ତା 3 ସୋମବାର ଦିନ ପୂର୍ବାହ୍ନ 11 ପୁଣି ଲୋକସଭାର ଗୃହ କାର୍ଯ୍ୟ ଆରମ୍ଭ ହେବ। ଜନ୍ମ ମୃତ୍ୟୁ ପଞ୍ଜୀକରଣ ସଂଶୋଧନ ବିଧେୟକ 2026 ଥିବା ବିଧି ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ସଠିକ୍ ସମୟରେ ଜନ୍ମ ଏବଂ ମୃତ୍ୟୁ ସମ୍ବନ୍ଧରେ ରିପୋର୍ଟ କରିବା ଲାଗି ଜନସାଧାରଣଙ୍କୁ ଉତ୍ସାହିତ କରାଯିବାକୁ ବ୍ୟବସ୍ଥା ରହିଛି। ସଂଶୋଧନ ଅନୁଯାୟୀ ଯଦି ଜନ୍ମ କିମ୍ବା ମୃତ୍ୟୁର 1 ପରେ ଓ 2 ପୂର୍ବରୁ ରେଜିଷ୍ଟ୍ରାରଙ୍କ ନିକଟକୁ ପଞ୍ଜୀକରଣ ଲାଗି ଆସେ, ସେ କ୍ଷେତ୍ରରେ ଜିଲ୍ଲା ମାଜିଷ୍ଟ୍ରେଟ୍, ଉପଖଣ୍ଡ ମାଜିଷ୍ଟ୍ରେଟ୍ ଅଥବା ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କ ଦ୍ୱାରା ଅଧିକୃତ ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ଙ୍କ ଅନୁମୋଦନ ଆବଶ୍ୟକ ହେବ। ଯଦି ଏହା 2 ପରେ ପଞ୍ଜୀକରଣ ପାଇଁ ଆସେ, ତେବେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ଙ୍କ ଅନୁମୋଦନ ଆବଶ୍ୟକ ହେବ। ପୂର୍ବରୁ ଲୋକସଭାର କାର୍ଯ୍ୟ ପୂର୍ବାହ୍ନ 11 ଆରମ୍ଭ ହେବା ମାତ୍ରେ ବାଚସ୍ପତି ଓମ୍ ବିର୍ଲା ପ୍ରଶ୍ନକାଳ ଆରମ୍ଭ କରିବା ଲାଗି ଚେଷ୍ଟା କରିଥିଲେ, କିନ୍ତୁ ବିଭିନ୍ନ ସମସ୍ୟା ନେଇ ବିରୋଧୀ ଦଳଗୁଡ଼ିକ ସ୍ଲୋଗାନ ଦେବା ସହ ହଟ୍ଟଗୋଳ କରିଥିଲେ। ବିରୋଧୀ ଦଳଗୁଡ଼ିକ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଗୃହରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ ବେଳେ ପୁଲିସ୍ର ପଦକ୍ଷେପ ନେଇ ବିବୃତ୍ତି ଦେବା ଲାଗି ଦାବି କରିଥିଲେ। ବାଚସ୍ପତି ଶ୍ରୀ ବିର୍ଲା ସଦସ୍ୟମାନଙ୍କୁ ପ୍ରଶ୍ନକାଳରେ କୌଣସି ପ୍ରତିବନ୍ଧକ ସୃଷ୍ଟି ନ କରିବା ଲାଗି ଆହ୍ୱାନ ଦେଇଥିଲେ। ସେ କହିଥିଲେ କେତେକ ବିରୋଧୀ ସଦସ୍ୟ ଜାଣିଶୁଣି ପ୍ରଶ୍ନକାଳ ସମୟରେ ବାଧା ସୃଷ୍ଟି କରୁଛନ୍ତି। ଲୋକସଭାର ପ୍ରଶ୍ନକାଳ ସଦସ୍ୟମାନଙ୍କ ପାଇଁ ଉଦ୍ଦିଷ୍ଟ ଏବଂ ସରକାରଙ୍କ ପକ୍ଷରୁ ପ୍ରଶ୍ନକାଳ ସମୟରେ ବିଭିନ୍ନ ପ୍ରସଙ୍ଗରେ ଉତ୍ତର ଦିଆଯାଇଥାଏ। ସେ କହିଥିଲେ ଗୃହ ମଧ୍ୟକୁ ପ୍ଲାକାର୍ଡ ଏବଂ ବ୍ୟାନର ଆଣିବା ଏକ ସୁସ୍ଥ ସଂସଦୀୟ ପରମ୍ପରା ନୁହେଁ।
1: ଆପକୋ ଜନତା ନେ ଚୁନକର ଭେଜା ହେ ସଂସଦ ମେ ଚର୍ଚ୍ଚା ସମ୍ବାଦ କେ ଲିଏ ଆପ ସଦନ କି ପବିତ୍ରତା କୋ ସମାପ୍ତ କର ରହେ ହେଁ ଉସକି ଗରିମା କୋ ସମାପ୍ତ କର ରହେ ହେଁ ମେ ଆପସେ ପୁନଃ ଆଗ୍ରହ କରତା ହୁଁ କି ଆପ ଅପନି ଅପନି ସିଟ୍ ପେ ବିରାଜେଁ।
0: ତେବେ ହଟ୍ଟଗୋଳ ଜାରି ରହିବାରୁ ବାଚସ୍ପତି ମଧ୍ୟାହ୍ନ 12 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ସମାନ ଘଟଣା ପାଇଁ ରାଜ୍ୟସଭାକୁ ମଧ୍ୟ ସୋମବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ଆଜି ପୂର୍ବାହ୍ନ 11 ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀଗଣ ବିଭିନ୍ନ ପ୍ରସଙ୍ଗରେ ଦସ୍ତାବିଜ ଉପସ୍ଥାପନ କରିଥିଲେ। ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତିରାଜ ସଂସଦୀୟ ଯୁଗ୍ମ କମିଟି ରିପୋର୍ଟ ରାଜ୍ୟସଭାରେ ଉପସ୍ଥାପିତ ହୋଇଥିଲା। କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗାନ୍ ବିଭାଗୀୟ ସଂସଦୀୟ କମିଟିର 22 ରିପୋର୍ଟ ସମ୍ପର୍କରେ ସୂଚନା ଦେଇ ମିଥ୍ୟା ସମ୍ବାଦର ପ୍ରସାରଣ ବନ୍ଦ କରିବା ଲାଗି କୌଶଳ ସମ୍ପର୍କରେ ଗୃହକୁ ଜଣାଇଥିଲେ। ଗୃହର ଅଧ୍ୟକ୍ଷ ସିପି ରାଧାକୃଷ୍ଣନ୍ ଶୂନ୍ୟକାଳ ଆରମ୍ଭ କରିବା ମାତ୍ରେ ଅନେକ ସଦସ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ଉପସ୍ଥାପନ କରିଥିଲେ। ବିରୋଧୀ ସଦସ୍ୟମାନେ ସ୍ଲୋଗାନ ଦେବା ସହ ସେମାନଙ୍କ ଦାବି ପୂରଣ ଲାଗି ପ୍ରଦର୍ଶନ କରିଥିଲେ। ତେବେ ହଟ୍ଟଗୋଳ ପରିସ୍ଥିତି ଜାରି ରହିବାରୁ ଅଗଷ୍ଟ 3 ସୋମବାର ପୂର୍ବାହ୍ନ 11 ପର୍ଯ୍ୟନ୍ତ ରାଜ୍ୟସଭାକୁ ମୁଲତବୀ ଘୋଷଣା କରାଯାଇଛି। ପେଟ୍ରୋଲରେ ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମ ଦେଶର ଖାଦ୍ୟ ସୁରକ୍ଷା କ୍ଷେତ୍ରରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ସରକାର ସ୍ୱଷ୍ଟ କରିଛନ୍ତି। ଦେଶର ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିବା ସହ ଅଶୋଧିତ ତୈଳ ଆମଦାନୀ ଉପରେ ନିର୍ଭରତା ହ୍ରାସ କରିବା ଏବଂ କୃଷକମାନଙ୍କୁ ଲାଭାନ୍ୱିତ କରିବା ଏହା ଉଦ୍ଦେଶ୍ୟ ବୋଲି କୁହାଯାଇଛି।

0: କ୍ଷେତ୍ରରେ ଭାରତୀୟ ଖାଦ୍ୟ ନିଗମର ଚାଉଳ ବ୍ୟବହାର ହେଉଥିବା ନେଇ ଅଭିଯୋଗର ଉତ୍ତରରେ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ପକ୍ଷରୁ ଏହି ସ୍ୱଷ୍ଟୀକରଣ ଦିଆଯାଇଛି। ସରକାର ଖାଦ୍ୟ ସୁରକ୍ଷାକୁ ସର୍ବାଧିକ ଅଗ୍ରାଧିକାର ଦେଉଥିବା କହିଛନ୍ତି। ସର୍ବନିମ୍ନ ସହାୟକ ମୂଲ୍ୟ ବ୍ୟବସ୍ଥାରେ କ୍ରୟ କରାଯାଉଥିବା ପ୍ରତ୍ୟେକ ଶସ୍ୟକୁ ପ୍ରଥମେ ସାଧାରଣ ଆବଣ୍ଟନ ବ୍ୟବସ୍ଥା ପାଇଁ ମହଜୁଦ କରାଯାଉଛି। କେନ୍ଦ୍ର ସରକାର କହିଛନ୍ତି ପାକିସ୍ତାନ ପକ୍ଷରୁ ସୀମାପାର ଆତଙ୍କବାଦ ଘଟଣା ନେଇ ବିଭିନ୍ନ ଉଚ୍ଚସ୍ତରୀୟ ଅଧିକାରୀଙ୍କ ପରିଦର୍ଶନ ସମୟରେ ସମ୍ପୃକ୍ତ ଦେଶଗୁଡ଼ିକୁ ସଚେତନ କରାଯାଉଛି। ଲୋକସଭାରେ ଆଜି ଲିଖିତ ଉତ୍ତରରେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ କହିଛନ୍ତି ସରକାର ଆତଙ୍କବାଦର ମୁକାବିଲା ଲାଗି 31 ଦେଶ ସହ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରିଛନ୍ତି। 6 ବହୁପକ୍ଷୀୟ ଗୋଷ୍ଠୀ ମାଧ୍ୟମରେ ସୀମାପାର ଆତଙ୍କବାଦ ଘଟଣା ସମ୍ପର୍କରେ ବାରମ୍ଭାର ଅନ୍ୟ ଦେଶଗୁଡ଼ିକୁ ଅବଗତ କରାଯାଉଛି। ମନ୍ତ୍ରୀ କହିଛନ୍ତି କେତେକ ଦେଶ ପାକିସ୍ତାନକୁ ନିଜ ମାଟିରୁ କୌଣସି ପ୍ରକାରର ଆତଙ୍କବାଦୀ କାର୍ଯ୍ୟକଳାପକୁ ଅନୁମତି ନ ଦେବାକୁ କହିଛନ୍ତି। ଶ୍ରୀ ସିଂ ସୂଚନା ଦେଇଛନ୍ତି ଗତବର୍ଷ ଏପ୍ରିଲ 22 ତାରିଖରେ ସଂଗଠିତ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଆତଙ୍କବାଦ ବିରୋଧରେ ନିଜର ସୁରକ୍ଷା ଲାଗି ନେଉଥିବା ପଦକ୍ଷେପକୁ ଅନେକ ଦେଶ ସମର୍ଥନ କରିଛନ୍ତି। ବିଭିନ୍ନ ବହୁପକ୍ଷୀୟ ମଞ୍ଚରେ ପହଲଗାମ ଆକ୍ରମଣକୁ ନିନ୍ଦା କରାଯାଇ ଦସ୍ତାବିଜ ଉପସ୍ଥାପନ କରାଯାଇଥିବା ମନ୍ତ୍ରୀ ଗୃହକୁ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଦିନିକିଆ ଗସ୍ତରେ ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକ ଯିବେ। ଆନ୍ଧ୍ରପ୍ରଦେଶରେ ପ୍ରଧାନମନ୍ତ୍ରୀ ଭଗପୁରମ୍ଠାରେ ଆଲୁରି ସୀତାରାମ ରାଜୁ ଆନ୍ତର୍ଜାତିକ ବିମାନ ବନ୍ଦରର ଉଦ୍ଘାଟନ କରିବେ। ଏହି ବିମାନ ବନ୍ଦର 5,600 କୋଟି ଟଙ୍କା ବ୍ୟୟରେ ସରକାରୀ ଘରୋଇ ଭାଗିଦାରିତାରେ ନିର୍ମାଣ କରାଯାଇଛି। ପରେ ବିଶାଖାପଟ୍ଟନମ୍ଠାରେ ପ୍ରଧାନମନ୍ତ୍ରୀ 460 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଏଏସ୍ଆଇପି ସେମିକଣ୍ଡକ୍ଟର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହା ଆନ୍ଧ୍ରପ୍ରଦେଶର ପ୍ରଥମ ସେମିକଣ୍ଡକ୍ଟର ନିର୍ମାଣ କେନ୍ଦ୍ର ହେବ। ବାର୍ଷିକ ଏହି କେନ୍ଦ୍ରରୁ 96 ମିଲିୟନ୍ ସେମିକଣ୍ଡକ୍ଟର ଚିପ୍ ଉତ୍ପାଦନ କରାଯିବ ବୋଲି ଜଣାପଡ଼ିଛି। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ କର୍ଣ୍ଣାଟକର ମହୀଶୂରରେ ସ୍ୱାମୀ ବିବେକାନନ୍ଦ ସାଂସ୍କୃତିକ ଯୁବକେନ୍ଦ୍ର ବିବେକ ସ୍ମାରକର ଉଦ୍ଘାଟନ କରିବେ। ସେଠାରେ ଏକ ଜନସଭାକୁ ଶ୍ରୀ ମୋଦି ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ବିଶ୍ୱ ଔଷଧ ନିୟାମକ ସମ୍ମିଳନୀ 2026 ବିଶ୍ୱସ୍ତରୀୟ ଔଷଧ ନିର୍ମାଣ ନବସୃଜନ କ୍ଷେତ୍ରରେ ଭାରତର ସ୍ଥିତିକୁ ସୁଦୃଢ଼ କରିବା ସହ ଆନ୍ତର୍ଜାତିକ ସହଯୋଗକୁ ମଧ୍ୟ ଆହୁରି ଦୃଢ଼ କରିବ। ଶ୍ରୀ ଗୋୟଲ କହିଛନ୍ତି ଗତକାଲି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆରମ୍ଭ ହୋଇଥିବା ଦୁଇଦିନିଆ ସମ୍ମିଳନୀ ଔଷଧ ନିୟାମକ ସହଯୋଗ କ୍ଷେତ୍ରରେ ଭାରତ ପାଇଁ ଏକ ବୈଶ୍ୱିକ ମଞ୍ଚ। ଏହି ସମ୍ମିଳନୀରେ ବିଭିନ୍ନ ଦେଶର ଔଷଧ ନିୟାମକ କର୍ତ୍ତୃପକ୍ଷର ବରିଷ୍ଠ ଅଧିକାରୀ ଓ ମୁଖ୍ୟମାନେ ଏକତ୍ର ହୋଇଛନ୍ତି। ମନ୍ତ୍ରୀ କହିଛନ୍ତି ଏହି ସମ୍ମିଳନୀ ଦ୍ୱାରା ଭାରତର ଅନ୍ୟାନ୍ୟ ଦେଶ ସହ ସହଯୋଗ ବୃଦ୍ଧି ପାଇବା ସହିତ ବାଣିଜ୍ୟ ଚୁକ୍ତିନାମା ନେଟୱାର୍କ ବିସ୍ତାର ହୋଇପାରିବ। ଏହାବ୍ୟତୀତ ବିଶ୍ୱର ବିଭିନ୍ନ ଅଞ୍ଚଳରେ ଉନ୍ନତମାନର ଔଷଧ ସହଜରେ ଉପଲବ୍ଧ ହେବ ବୋଲି ମନ୍ତ୍ରୀ ଶ୍ରୀ ଗୋୟଲ କହିଛନ୍ତି। ଦେଶରେ ଆୟୁଷ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା ପରିଚାଳିତ ନବସୃଜନ ଲାଗି ଆୟୁଷ ମନ୍ତ୍ରଣାଳୟ ଏବଂ ଇଣ୍ଡିଆ ଏଆଇ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଆୟୁଷ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ବୁଝାମଣା ଫଳରେ ପାରମ୍ପରିକ ଚିକିତ୍ସା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ଗବେଷଣା, ଡିଜିଟାଲ ସ୍ୱାସ୍ଥ୍ୟ, ଦକ୍ଷତା ନିର୍ମାଣ ଓ ନବସୃଜନକୁ ଅଧିକ ସୁଯୋଗ ମିଳିପାରିବ। ମନ୍ତ୍ରଣାଳୟ କହିଛି ଏହି ଭାଗିଦାରିତା ଫଳରେ ଆୟୁଷ ଏବଂ ତତ୍ସମ୍ପର୍କିତ ଗବେଷଣା, ଔଷଧୀୟ ବୃକ୍ଷ ଓ ପରିଚାଳନା ବ୍ୟବସ୍ଥା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ବ୍ୟବହାର କରାଯାଇ ଭବିଷ୍ୟତ ଲାଗି ଏକ ଦୃଢ଼ ଆୟୁଷ ଇକୋସିଷ୍ଟମ ନିର୍ମାଣ କରାଯାଇପାରିବ। ଝାଡ଼ଖଣ୍ଡର ବିଜେପି ସାଂସଦମାନେ ସଂସଦ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସାମ୍ନାରେ ଝାଡ଼ଖଣ୍ଡ ଲୋକସେବା ଆୟୋଗ ଜେପିଏସ୍ସି ପ୍ରଶ୍ନପତ୍ର ପ୍ରଘଟ ଘଟଣାର ସିବିଆଇ ତଦନ୍ତ କରିବାକୁ ଦାବି କରିଛନ୍ତି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା କଡରମା ସାଂସଦ ଅନ୍ନପୂର୍ଣ୍ଣା ଦେବୀ ଅଭିଯୋଗ କରିଛନ୍ତି ଝାଡ଼ଖଣ୍ଡରେ ଜେଏମ୍ଏମ୍ ନେତୃତ୍ୱ ସରକାରରେ ବିଭିନ୍ନ ପରୀକ୍ଷା କ୍ଷେତ୍ରରେ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଖବର ହସ୍ତଗତ ହୋଇଛି। ଆକାଶବାଣୀ ସମ୍ଭାଦ ବିଭାଗକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଝାଡ଼ଖଣ୍ଡ ରାଜ୍ୟର ଯୁବକମାନେ ଏହି ପ୍ରସଙ୍ଗକୁ ନେଇ ବିକ୍ଷୋଭ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଝାଡ଼ଖଣ୍ଡର ବିଜେପି ସାଂସଦମାନେ ଏକାଠି ହୋଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ ବିଭିନ୍ନ ପ୍ରସଙ୍ଗରେ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଆଜି ଦିନକ ପାଇଁ ମୁଲତବୀ। ପେଟ୍ରୋଲରେ ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମ ଦେଶର ଖାଦ୍ୟ ସୁରକ୍ଷା କ୍ଷେତ୍ରରେ କୌଣସି ପ୍ରଭାବ ପକାଇବ ନାହିଁ ସ୍ୱଷ୍ଟ କଲେ ସରକାର। 31 ଦେଶ ସହ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରାଯାଇ ପାକିସ୍ତାନର ସୀମାପାର ଆତଙ୍କବାଦ କାର୍ଯ୍ୟକଳାପ ସମ୍ପର୍କରେ ଅବଗତ କରାଯାଉଥିବା ଲୋକସଭାରେ ସୂଚନା ଦେଲେ ସରକାର। ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକକୁ ଆସନ୍ତାକାଲି ଦିନିକିଆ ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ।
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ ଆଣ୍ଡ ଆଇ ଆମ୍ ୱଲ୍ସା ୱିଲିୟମ୍ସ ୱିଥ୍ ମିଡ୍ ଡେ ନ୍ୟୁଜ୍। The headlines. Lok Sabha passes the registration of births and deaths amendment bill 2026. Both houses of parliament adjourn for the day amid opposition uproar over several issues. Hyderabad police registers FIR against Meta India.

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ଲୋକସଭାରେ ଜନ୍ମ ମୃତ୍ୟୁ ପଞ୍ଜୀକରଣ ସଂଶୋଧନ ବିଧେୟକ 2026 ପାରିତ। ନୂଆଦିଲ୍ଲୀରେ ସ୍ୱରାଷ୍ଟ୍ରମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ସାକ୍ଷାତ କରି ରାଜ୍ୟର ଆଇନ ଶୃଙ୍ଖଳା ଓ ରେଳ ଭିତ୍ତିଭୂମି ସମ୍ପର୍କରେ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ବନ୍ୟା ସ୍ଥିତି ନେଇ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ। ଏବଂ ପର୍ଯ୍ୟଟକଙ୍କ ପାଇଁ ଆସନ୍ତାକାଲିଠାରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ବିଭିନ୍ନ ପ୍ରସଙ୍ଗକୁ ନେଇ ସଂସଦରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ପରିସ୍ଥିତିରେ କୌଣସି ସୁଧାର ନ ଆସିବାରୁ ଉଭୟ ସଦନକୁ ଆଜି ଦିନକ ପାଇଁ ମୁଲତବୀ ରଖାଯାଇଛି। ମଧ୍ୟାହ୍ନ 12ଟାରେ ପ୍ରଥମ ମୁଲତବୀ ପରେ ଲୋକସଭାରେ ଅଧ୍ୟକ୍ଷତା କରୁଥିବା ଦିଲ୍ଲୀପ ସାଇକିଆ ଆଲୋଚନା ପାଇଁ ଜନ୍ମ ମୃତ୍ୟୁ ପଞ୍ଜୀକରଣ ସଂଶୋଧନ ବିଧେୟକ 2026କୁ ଗ୍ରହଣ କରିଥିଲେ। ଗୃହରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ହଟ୍ଟଗୋଳ ମଧ୍ୟରେ ବିଧେୟକ ଉପସ୍ଥାପନ କରିଥିଲେ। ତେବେ କୌଣସି ଆଲୋଚନା ନ ହୋଇ ବିଧେୟକଟି ଗୃହର ମଞ୍ଜୁରୀ ଲାଭ କରିଥିଲା। ଏହି ବିଧେୟକରେ ଜନ୍ମମୃତ୍ୟୁ ପଞ୍ଜୀକରଣ ବିଧି ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ସଠିକ୍ ସମୟରେ ଜନସାଧାରଣଙ୍କୁ ଜନ୍ମ ଏବଂ ମୃତ୍ୟୁ ସମ୍ବନ୍ଧୀୟ ରିପୋର୍ଟ ପ୍ରଦାନ କରିବାକୁ ଏଥିରେ ବ୍ୟବସ୍ଥା ରହିଛି। ସଂଶୋଧନ ଅନୁଯାୟୀ ଯଦି ଜନ୍ମ କିମ୍ବା ମୃତ୍ୟୁର ଏକ ବର୍ଷ ପରେ ଓ 2 ବର୍ଷ ପୂର୍ବରୁ ରେଜିଷ୍ଟ୍ରାରଙ୍କ ନିକଟକୁ ପଞ୍ଜୀକରଣ ଲାଗି ଆସେ, ସେ କ୍ଷେତ୍ରରେ ଜିଲ୍ଲା ମାଜିଷ୍ଟ୍ରେଟ୍, ଉପଖଣ୍ଡ ମାଜିଷ୍ଟ୍ରେଟ୍ ଅଥବା ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କ ଦ୍ୱାରା ଅଧିକୃତ ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ଙ୍କ ଅନୁମୋଦନ ଆବଶ୍ୟକ ହେବ। ଯଦି ଏହା 2 ବର୍ଷ ପରେ ପଞ୍ଜୀକରଣ ପାଇଁ ଆସେ, ତେବେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ଙ୍କ ଅନୁମୋଦନ ଆବଶ୍ୟକ ହେବ। ରାଜ୍ୟସଭାରେ ଆଜି ବିଭିନ୍ନ ପ୍ରସଙ୍ଗରେ ଦସ୍ତାବିଜ୍ ଉପସ୍ଥାପନ କରାଯାଇଥିଲା। ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତିରାଜ ସଂସଦୀୟ ଯୁଗ୍ମ କମିଟି ରିପୋର୍ଟ ରାଜ୍ୟସଭାରେ ଉପସ୍ଥାପିତ ହୋଇଥିଲା। କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗାନ୍ ବିଭାଗୀୟ ସଂସଦୀୟ କମିଟିର 22ତମ ରିପୋର୍ଟ ସମ୍ପର୍କରେ ସୂଚନା ଦେଇ ମିଥ୍ୟା ସମ୍ଭାଦର ପ୍ରସାରଣ ବନ୍ଦ କରିବା ଲାଗି ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଗୃହକୁ ଅବଗତ କରାଇଥିଲେ। ନୂଆଦିଲ୍ଲୀଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରି ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କେନ୍ଦ୍ର ରେଳ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ରାଜ୍ୟରେ ରେଳ ଭିଭିଭୂମିର ବିକାଶ, ନୂତନ ରେଳ ଲାଇନ୍ ପ୍ରକଳ୍ପର କାର୍ଯ୍ୟକାରିତା ଓ ଯୋଗାଯୋଗ ବ୍ୟବସ୍ଥାର ସୁଦୃଢ଼ୀକରଣ ନେଇ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଏହି ସମ୍ପର୍କରେ ପୋଷ୍ଟ କରି ଶ୍ରୀ ମାଝୀ କହିଛନ୍ତି, ଆଞ୍ଚଳିକ ତଥା ଶିଳ୍ପାଞ୍ଚଳ ସଂଯୋଗୀକରଣକୁ ଅଧିକ କ୍ରିୟାଶୀଳ କରି ଆର୍ଥିକ ପ୍ରଗତିକୁ ତ୍ୱରାନ୍ୱିତ କରିବା ସରକାରଙ୍କ ମୂଳ ଲକ୍ଷ୍ୟ। କେନ୍ଦ୍ର ସରକାରଙ୍କ ସହଯୋଗରେ ଏକ ବିକଶିତ ଓ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ସରକାର ଆଗେଇ ଚାଲିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବନ୍ୟା ଭଳି ସଙ୍କଟ ସମୟରେ ପ୍ରତିଟି ନାଗରିକଙ୍କ ନିକଟରେ ସହାୟତା ପହଞ୍ଚାଇବା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ପ୍ରଭାବିତଙ୍କ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରି ଶ୍ରୀ ମାଝୀ କହିଛନ୍ତି, ଲୋକଙ୍କ ଜୀବନ ଓ ସୁରକ୍ଷାକୁ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି। ଜଳବନ୍ଦୀ ଅଞ୍ଚଳରୁ ଲୋକଙ୍କୁ ତୁରନ୍ତ ଉଦ୍ଧାର କରାଯିବା ସହ ଆଶ୍ରୟସ୍ଥଳୀଗୁଡ଼ିକରେ ରନ୍ଧା ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ ଓ ସ୍ୱାସ୍ଥ୍ୟସେବା କେନ୍ଦ୍ର ମାଧ୍ୟମରେ ଜରୁରୀ ଚିକିତ୍ସା ସୁବିଧା ସୁନିଶ୍ଚିତ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପୁରୀ ଜିଲ୍ଲାରେ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି। ସର୍ବୋଚ୍ଚ ଯନ୍ତ୍ରୀ ଓ ଜଳସେଚନ ବିଭାଗ ସଚିବଙ୍କ ସହ ଆଲୋଚନା କରାଯାଇଛି। ଭୟଭୀତ ନ ହେବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାବିତ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ବନ୍ୟା ସ୍ଥିତି ନେଇ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନରେ ଆଜି ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

0: ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ପୂଜାରୀ କହିଛନ୍ତି, ବନ୍ୟା ଯୋଗୁଁ 15ଟି ଜିଲ୍ଲାର 57ଟି ବ୍ଲକର 446 ପଞ୍ଚାୟତ, 1362 ଗ୍ରାମ ଓ 11ଟି ପୌରାଞ୍ଚଳ ପ୍ରଭାବିତ ହୋଇଛି। ମୋଟ 791,846 ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି। ଜଳବନ୍ଦୀ ଅବସ୍ଥାରେ 268,943 ଜଣ ରହିଥିବା ବେଳେ 21,380 ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ଓ 700 ଘର ଭାଙ୍ଗିଥିବା ଜଣାପଡ଼ିଛି। 647 ଆଶ୍ରୟସ୍ଥଳୀରେ ପ୍ରଭାବିତ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ମହାନଦୀକୁ ଛାଡ଼ିଦେଲେ ବାକି ସମସ୍ତ ନଦୀରେ ବିପଦ ସଂକେତ ତଳେ ଜଳ ପ୍ରବାହିତ ହେଉଛି। ବନ୍ୟାଜଳ କମିବା ପର୍ଯ୍ୟନ୍ତ ପ୍ରଭାବିତ ଲୋକଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ଦିଆଯିବ। କ୍ଷୟକ୍ଷତି ରିପୋର୍ଟ ଆସିବା ପରେ ତ୍ୱରିତ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ଶ୍ରୀ ପୂଜାରୀ କହିଛନ୍ତି।
1: ବିଭାଗୀୟ ଅଧିକାରୀମାନେ ଓଡ୍ରାଫ୍, ଏନ୍ଡିଆର୍ଏଫ୍ ଏବଂ ଫାୟାର ସର୍ଭିସେସର ସହଯୋଗରେ ଲୋକଙ୍କ ପାଖକୁ ଶୁଖିଲା ଖାଦ୍ୟ ମଧ୍ୟ ପହଞ୍ଚାଉଛନ୍ତି। ବୟସ୍କ ମହିଳା ଏ ସମସ୍ତଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଡାକ୍ତରୀ ଟିମ୍ ମଧ୍ୟ ରିଲିଫ୍ ସେଣ୍ଟର ମାନଙ୍କୁ ମଧ୍ୟ ଅଛନ୍ତି। ଯେଉଁମାନେ ବନ୍ୟା ସମୟରେ ଅସୁସ୍ଥ ହୋଇଛନ୍ତି ତାଙ୍କର ଚିକିତ୍ସା କଥା ମଧ୍ୟ ସେମାନେ ବୁଝୁଛନ୍ତି। ପଶୁ ସମ୍ପଦ ପାଇଁ ମଧ୍ୟ 20 ଜାଗାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ଏବଂ ଚାଉଳ, ଚୁଡ଼ା, ଗୁଡ଼ ଠାରୁ ଆରମ୍ଭ କରି ରୋଷେଇ ଖାଦ୍ୟ ମଧ୍ୟ ଲୋକଙ୍କୁ ପରିବେଷଣ ହେଉଛି।
0: ବୈଠକରେ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ, ଏସ୍ଆର୍ସି ପାଣିପାଗ ବିଜ୍ଞାନ ଓ ଜଳସମ୍ପଦ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଶୁଣନ୍ତୁ ବନ୍ୟା ସମ୍ପର୍କିତ ଏକ ସ୍ୱତନ୍ତ୍ର ରିପୋର୍ଟ।
2: ଭଦ୍ରକ ଜିଲ୍ଲାରେ ବନ୍ୟା ଯୋଗୁଁ ଧାମନଗର, ଭଣ୍ଡାରୀ ପୋଖରୀ, ବନ୍ତ, ତିହିଡ଼ି, ଚାନ୍ଦବାଲି, ବାସୁଦେବପୁର ସମେତ 7ଟି ବ୍ଲକର 110ଟି ପଞ୍ଚାୟତ, 423ଟି ଗ୍ରାମର 470,000 ଲୋକ ପ୍ରଭାବିତ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାଥମିକ ଆକଳନରୁ ଜଣାପଡ଼ିଛି। 1,58,228 ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପ୍ରଭାବିତ ଅଞ୍ଚଳରେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି। ଯାଜପୁର ଜିଲ୍ଲାର ବୈତରଣୀ, କାଣୀ, ବ୍ରାହ୍ମଣୀ ଓ ଖରସ୍ରୋତା ନଦୀରେ ବନ୍ୟାଜଳ ପ୍ରବାହିତ ହେବା ଯୋଗୁଁ ଦଶରଥପୁର, ଯାଜପୁର, ବରୀ, ରସୁଲପୁର, କୋରେଇ, ଧର୍ମଶାଳା, ବଡ଼ଚଣା ଓ ବିଞ୍ଝାରପୁର ବ୍ଲକର ଜନସାଧାରଣ ପ୍ରଭାବିତ ହୋଇଛନ୍ତି। ଜିଲ୍ଲାପାଳ ଅମ୍ବର କୁମାର କର ବନ୍ୟାଞ୍ଚଳ ଗସ୍ତ କରି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ତଦାରଖ କରିଛନ୍ତି। ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲାର 8ଟି ବ୍ଲକର 97ଟି ଗ୍ରାମପଞ୍ଚାୟତର 1,37,010 ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ବୈତରଣୀ ନଦୀର ଜଳସ୍ତର ଆଖୁଆପଦାଠାରେ ବିପଦ ସଂକେତ ତଳେ ପ୍ରବାହିତ ହେଉଛି। କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା, ପଟ୍ଟାମୁଣ୍ଡାଇ, ଆଳି, ଗରଦପୁର, ରାଜନଗର, କେନ୍ଦ୍ରାପଡ଼ା ଓ ମାର୍ଶାଘାଇ ସମେତ 7ଟି ବ୍ଲକ ବନ୍ୟାରେ ପ୍ରଭାବିତ ହୋଇଛି। ବନ୍ୟା ଯୋଗୁଁ ନୂଆପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ରାସ୍ତା ଧୋଇ ହୋଇଯାଇଛି। ଖଡ଼ିଆଳ ଡୁଆଝର ରାସ୍ତା ମରାମତି କାର୍ଯ୍ୟ ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଛି। ଜିଲ୍ଲାର ନୂଆପଡ଼ା, କୋମନା, ବୋଡ଼େନ ଓ ଖଡ଼ିଆଳ ସମେତ 4ଟି ବ୍ଲକର 9ଟି ଗ୍ରାମପଞ୍ଚାୟତ ପ୍ରଭାବିତ ହୋଇଛି। 385 ଜଣଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇ 6ଟି ବନ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି। ମହାନଦୀ ଓ ଏହାର ଶାଖା ନଦୀଗୁଡ଼ିକରେ ଜଳପ୍ରବାହ ବୃଦ୍ଧି ପାଇଥିବାରୁ ଜଗତସିଂହପୁର ଜିଲ୍ଲାର କେତେକ ଶିକ୍ଷାନୁଷ୍ଠାନ ଓ ଯାଜପୁରର ସମସ୍ତ ଶିକ୍ଷାନୁଷ୍ଠାନକୁ ଆଜି ଓ ଆସନ୍ତାକାଲି ପାଇଁ ବନ୍ଦ ଘୋଷଣା କରାଯାଇଛି। ଅପରପକ୍ଷରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ 18ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ସର୍ବାଧିକ 84.8 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ହୀରାକୁଦ ଜଳଭଣ୍ଡାର ଜଳସ୍ତର ମଧ୍ୟାହ୍ନ 12ଟା ସୁଦ୍ଧା 624.60 ଫୁଟ ରହିଛି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରିଣିଆ।
0: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭିତରକନିକା ଜାତୀୟ ଉଦ୍ୟାନ ଆସନ୍ତାକାଲି ପର୍ଯ୍ୟଟକଙ୍କ ପାଇଁ ଖୋଲିବା ନେଇ ରାଜନଗର ବନଖଣ୍ଡ ପକ୍ଷରୁ ସୂଚନା ମିଳିଛି। ଚଳିତ ବର୍ଷ ପର୍ଯ୍ୟଟକଙ୍କ ପାଇଁ ପରିବେଶ ଅନୁକୂଳ ପର୍ଯ୍ୟଟନ ଉପରେ ଗୁରୁତ୍ୱ ଦିଆଯିବା ସହ ବିଭିନ୍ନ ପ୍ରକାରର ବ୍ୟବସ୍ଥା କରାଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ପୁରୀ ପେଣ୍ଠକଟାସ୍ଥିତ ଆଇଟିଆଇ କଲେଜ ନିକଟରେ ସୁଭଦ୍ରା ଶକ୍ତି କେନ୍ଦ୍ରର ଉଦ୍ଘାଟନ କରିଛନ୍ତି। ଏହି କେନ୍ଦ୍ର ମହିଳାମାନଙ୍କୁ ଆତ୍ମନିର୍ଭର ଉଦ୍ୟୋଗୀ ଭାବେ ଗଢ଼ିତୋଳିବା ସହ ସେମାନଙ୍କ ଉତ୍ପାଦକୁ ବଜାର ସହ ଯୋଡ଼ିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ବ୍ଲକ ଜୟନଗର ଖୁଣ୍ଟା ଗ୍ରାମର ସଫଳ ମତ୍ସ୍ୟଚାଷୀ ସୁରେଶ ଚନ୍ଦ୍ର ରାଉତଙ୍କୁ ରାଷ୍ଟ୍ରପତି ଭବନର 8ମ ପାର୍ଟି ପାଇଁ ନିମନ୍ତ୍ରଣ ମିଳିଛି। ଶ୍ରୀ ରାଉତ ସ୍ୱତନ୍ତ୍ର ପ୍ରଜାତିର ଚିଙ୍ଗୁଡ଼ି ଚାଷ କରି ସଫଳତା ହାସଲ କରିବା ସହ ସ୍ଥାନୀୟ ଅଞ୍ଚଳରେ ରୋଜଗାରର ସୁଯୋଗ ସୃଷ୍ଟି କରିଛନ୍ତି। ଚିଙ୍ଗୁଡ଼ି ଚାଷୀଙ୍କ ପାଇଁ କେନ୍ଦ୍ର ସରକାର ବୀମା ବ୍ୟବସ୍ଥା କରିଥିବାରୁ ଏହି କ୍ଷେତ୍ରରେ କାର୍ଯ୍ୟରତ ଚାଷୀମାନେ ଅସମୟରେ କ୍ଷତି ସହିବାରୁ ବର୍ତ୍ତି ପାରୁଛନ୍ତି। ଏଥିପାଇଁ ଶ୍ରୀ ରାଉତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇବା ସହ ରାଷ୍ଟ୍ରପତି ଭବନରୁ ନିମନ୍ତ୍ରଣ

0: ପାଇଥିବାରୁ ଖୁସି ବ୍ୟକ୍ତ କରି ପ୍ରତିକ୍ରିୟାରେ କହିଛନ୍ତି,
1: ମୁଁ ଏତେ ଖୁସି ଅଛି ଯେ ଆମ ପରିବାର ବି ସମସ୍ତେ ଖୁସି ଅଛନ୍ତି। ଏଇଟା ଯେବେଠାରୁ ମୁଁ ଜାଣିଲି ଯେ ମୁଁ ଅଗଷ୍ଟ 15 ରାଷ୍ଟ୍ରପତି ଭବନରେ ପହଞ୍ଚିବି। ମୁଁ 2016 ମସିହାରୁ ଆକ୍ୱାକଲଚର ସହିତ ସଂଶ୍ଲିଷ୍ଟ। ଏହାର ପ୍ରଡକ୍ସନ ବହୁତ ଭଲ ଏବଂ ମାର୍କେଟ ପ୍ରାଇସ୍ ବହୁତ ଭଲ। ଏହାଦ୍ୱାରା ଉପକୂଳବର୍ତ୍ତୀ ଯେତେକ ମତ୍ସ୍ୟଜୀବୀ ଅଛନ୍ତି, ଇଏ ଚାଷ ଯେଉଁମାନେ କରୁଛନ୍ତି, ବହୁତ ଲାଭବାନ ହୁଅନ୍ତି।
0: ନବରଙ୍ଗପୁର ପଞ୍ଚାୟତ ସାଧନ କେନ୍ଦ୍ରଠାରେ ପ୍ରଧାନ ଶିକ୍ଷକ ବିଦ୍ୟାଳୟ ଅଧ୍ୟକ୍ଷ ଏନ୍ଏମ୍ଏମ୍ ମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଲୋକସଭାରେ ଜନ୍ମବୃତ୍ତି ପଞ୍ଜୀକରଣ ସଂଶୋଧନ ବିଧେୟକ 2026 ପାରିତ। ନୂଆଦିଲ୍ଲୀରେ ସ୍ୱରାଷ୍ଟ୍ରମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ସାକ୍ଷାତ କରି ରାଜ୍ୟର ଆଇନ ଶୃଙ୍ଖଳା ଓ ରେଳ ଭିଭିଭୂମି ସମ୍ପର୍କରେ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ବନ୍ୟା ସ୍ଥିତି ନେଇ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ଏବଂ ପର୍ଯ୍ୟଟକଙ୍କ ପାଇଁ ଆସନ୍ତାକାଲିଠାରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ। ଆକାଶବାଣୀ ବାରିପଦା, ଏଥର ଶୁଣନ୍ତୁ ପ୍ରାୟୋଜକ କାର୍ଯ୍ୟକ୍ରମ NCERT।

ଶୁଣିଲେ ପ୍ରାୟୋଜକ କାର୍ଯ୍ୟକ୍ରମ NCERT ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ଭକ୍ତି ଗୀତର କାର୍ଯ୍ୟକ୍ରମ। ଭକ୍ତି ଗୀତର ପ୍ରଥମ କଣ୍ଠଶିଳ୍ପୀ ଅଲେଖ ବିଶ୍ୱାଳ, ଗୀତ ରଚନା ଭାରତୀ କୃଷ୍ଣ।

ଶେଷ ହେଲା ଭକ୍ତି ଗୀତର କାର୍ଯ୍ୟକ୍ରମ। ଆଜିର କଣ୍ଠଶିଳ୍ପୀମାନେ ଥିଲେ ଅଲେଖ ବିଶ୍ୱାଳ ଏବଂ ଅନୁରାଧା ପଡ଼ୁଆଲ। ଆକାଶବାଣୀ ବାରିପଦା, ଏଥର ଶୁଣନ୍ତୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ସୁଗମ ସଙ୍ଗୀତର ପ୍ରଥମ କଣ୍ଠଶିଳ୍ପୀ ରୁଦ୍ର ନାରାୟଣ।

ଏତଦ୍ୱାରା ଜନସାଧାରଣମାନଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି 21 ବର୍ଷ ବୟସରୁ କମ୍ ବୟସର ପୁଅ ତଥା 18 ବର୍ଷ ବୟସରୁ କମ୍ ବୟସର ଝିଅମାନଙ୍କର ବିବାହ ବାଲ୍ୟ ବିବାହ ନିଷେଧ ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ। ତେଣୁ ଯଦି ଆପଣ କୌଣସି ପ୍ରକାର ବାଲ୍ୟ ବିବାହର ସୂଚନା ପାଆନ୍ତି ତେବେ ଅତିଶୀଘ୍ର ଦେୟମୁକ୍ତ ଚାଇଲ୍ଡ ଲାଇନ୍ ନମ୍ବର 1098 ସହିତ ଯୋଗାଯୋଗ କରିବାକୁ ଅନୁରୋଧ ଜଣାଇଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମୟୂରଭଞ୍ଜ। ସୂଚନାଟି ଏତିକିରେ ଶେଷ ହେଲା।

ପରିଷ୍କାର ପରିଚ୍ଛନ୍ନତା ଏବଂ ସ୍ୱଚ୍ଛତା ହିଁ ପବିତ୍ରତା ସଭ୍ୟତା। ତେବେ ଆସନ୍ତୁ ଆମ ଘର ଚାରିପାଖ ସଫା ରଖିବା ସହିତ ସର୍ବସାଧାରଣ ଗମନାଗମନ, ରାସ୍ତାଘାଟ, କର୍ମକ୍ଷେତ୍ର, ଶିକ୍ଷାନୁଷ୍ଠାନ ଓ ଅନ୍ୟାନ୍ୟ ସର୍ବସାଧାରଣ ବ୍ୟବହାର କରୁଥିବା ସ୍ଥାନକୁ ପରିଷ୍କାର ରଖିବା। ଅଳିଆ ଆବର୍ଜନା ଏଣେତେଣେ ନ ପକାଇ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ପକାଇବା। ସର୍ବୋପରି ମୁକ୍ତ ଅଖୋଲା ଜାଗାରେ ଅଳିଆ ଆବର୍ଜନା ପକାଇବା ବନ୍ଦ କରିବା ଉଚିତ। ତାହେଲେ ଯାଇ ଆମେ ଓ ସମସ୍ତ ଜୀବଜନ୍ତୁ ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରିବା। ସୂଚନାଟି ଏତିକିରେ ଶେଷ ହେଲା।

0: ଶେଷ ହେଲା ସୂଚନା ଓ ସମ୍ବାଦର କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଏବଂ ପରେ ପରେ ଆଜିର ପ୍ରସଙ୍ଗ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଓ ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାଶିଂ ମେସିନ୍ ଚଳାଉଛନ୍ତି, ଘରେ ଦି ଦିଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, କେନ୍ଦ୍ର କ୍ୟାବିନେଟ୍ରେ ପିଏମ୍ କିଷାନ ସମ୍ମାନନିଧି ଯୋଜନାକୁ ଆଉ 5 ବର୍ଷ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି। ଖେଲୋ ଇଣ୍ଡିଆ ଯୋଜନାକୁ ସୁଦୃଢ଼ କରିବା ଲାଗି 36,000 କୋଟି ଟଙ୍କା ମଞ୍ଜୁର। ଆକାଶମାର୍ଗରୁ ଆସନ୍ତାକାଲି ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ। ବନ୍ୟା ଦ୍ୱାରା ରାଜ୍ୟର 15 ଜିଲ୍ଲାର 7 ଲକ୍ଷରୁ ଅଧିକ ଲୋକ ପ୍ରଭାବିତ। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ସହ ନକ୍ସଲମୁକ୍ତ ଓଡ଼ିଶା, ଦ୍ରୁତ ଶିଳ୍ପାୟନ ଓ ସମବାୟର ବିକାଶ ସମ୍ପର୍କରେ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ। ଏବଂ ଭୁବନେଶ୍ୱରରେ ଆସନ୍ତା 5 ତାରିଖରୁ ଆରମ୍ଭ ହେବ ବ୍ରିକ୍ସ ଭାରତ ଅଧ୍ୟକ୍ଷତାରେ ଶିକ୍ଷାଗୋଷ୍ଠୀ ବୈଠକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନାକୁ 2026-27ରୁ 2030-31 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଜାରି ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏ ସମ୍ପର୍କରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏହି 5 ବର୍ଷ ଅବଧି ମଧ୍ୟରେ ଯୋଜନା କାର୍ଯ୍ୟକାରୀ କରିବା ଲାଗି ସମୁଦାୟ 3,15,000 କୋଟି ଟଙ୍କା ଅନୁମୋଦନ କରାଯାଇଛି। କୃଷକମାନଙ୍କ ସମୃଦ୍ଧି ଦେଶର ସମୃଦ୍ଧିର ମୂଳଦୁଆ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
1: पीएम किसान योजना आप सब जानते हैं कि देश की एक फ्लैगशिप प्रोग्राम है और इस प्रोग्राम में देश के किसानों को जो क्रॉप साइकिल है, क्रॉप साइकिल के हिसाब से बेनिफिट दिया जाता है। साल में 3 बार 2,000 रूपए का सपोर्ट, इनकम सपोर्ट दिया जाता है और ये सारा का सारा डायरेक्ट बेनिफिट ट्रांसफर बैंक अकाउंट में जाता है।
0: ଏହି ଯୋଜନା ମାଧ୍ୟମରେ ଚାଷୀମାନଙ୍କ ଏପର୍ଯ୍ୟନ୍ତ 4,47,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପ୍ରଦାନ କରାଯାଇଛି। କ୍ୟାବିନେଟ୍ରେ ଜାତୀୟ ଉପକୂଳ ଅନୁସନ୍ଧାନ ଯୋଜନା ସମୁଦ୍ର ମନ୍ଥନକୁ 2030-31 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ମଞ୍ଜୁରୀ ମିଳିଛି। ଏଥିପାଇଁ 84,084 କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିରେ ଗଭୀର ସମୁଦ୍ର ମଧ୍ୟରେ ମହଜୁଦ ତୈଳ ଓ ଗ୍ୟାସ୍ର ସନ୍ଧାନ କରାଯିବ। କ୍ୟାବିନେଟ୍ରେ ଖେଲୋ ଇଣ୍ଡିଆ ଯୋଜନାକୁ ସୁଦୃଢ଼ କରିବା ପାଇଁ 36,441 କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି।
1: खेलो इंडिया स्कीम के तहत एक बहुत सिस्टमेटिक तरीके से स्टूडेंट्स को, खासकर यूथ को तैयार किया जाएगा स्पोर्ट्स के कॉम्पिटिशन्स के लिए। चैंपियनशिप 29,000 करोड़ रुपीज की स्कीम है 5 ईयर्स के लिए। अब तक जितना सपोर्ट मिलता है उससे 10 गुना ज्यादा एथलीट्स को सपोर्ट इस प्रोग्राम के तहत मिलेगा।
0: ବୈଠକରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ସୌରଘର ଯୋଜନାକୁ ମଧ୍ୟ ଅନୁମୋଦନ ମିଳିଛି। ଏଥିପାଇଁ 5,070 କୋଟି ଟଙ୍କା ଖର୍ଚ୍ଚ ହେବ। ଏହା ମାଧ୍ୟମରେ ଅତି କମ୍ରେ 10,000 MWh ଷ୍ଟୋରେଜ୍ କ୍ଷମତା ବିଶିଷ୍ଟ ଷ୍ଟୋରେଜ୍ ସିଷ୍ଟମ ସହ 5,000 MW ଭାସମାନ ସୌର ଟିଭି ଯୋଜନା ବିକଶିତ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀରେ ଆଜି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିଛନ୍ତି। ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି, ବିଭିନ୍ନ ବିକାଶମୂଳକ ପଦକ୍ଷେପ ଓ ଆଭ୍ୟନ୍ତରୀଣ ସୁରକ୍ଷା ସମ୍ପର୍କରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ସହ ଶ୍ରୀ ମାଝୀ ଆଲୋଚନା କରିଛନ୍ତି। ନକ୍ସଲ ଦମନରେ ସଫଳତା ରାଜ୍ୟର ସାମାଜିକ ଏବଂ ଅର୍ଥନୈତିକ ବିକାଶ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ନକ୍ସଲମୁକ୍ତ ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ଗ୍ରାମୋଦୟ ଯୋଜନା ମାଧ୍ୟମରେ ସମସ୍ତ ସରକାରୀ ଯୋଜନା

0: କାର୍ଯ୍ୟକାରୀ କରୁଛନ୍ତି। ଶ୍ରୀ ଶାହା ରାଜ୍ୟର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ଆଲୋଚନା ସମୟରେ ଆଶ୍ୱାସନା ଦେଇଛନ୍ତି। ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କେନ୍ଦ୍ର ରେଳ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ରାଜ୍ୟରେ ରେଳ ଭିଭିଭୂମିର ବିକାଶ, ନୂତନ ରେଳ ଲାଇନ୍ ପ୍ରକଳ୍ପର କାର୍ଯ୍ୟକାରିତା ଓ ଯୋଗାଯୋଗ ବ୍ୟବସ୍ଥାର ସୁଦୃଢ଼ୀକରଣ ନେଇ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆସନ୍ତାକାଲି ଆକାଶମାର୍ଗରୁ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ। ମୁଖ୍ୟମନ୍ତ୍ରୀ ଯାଜପୁର, ଭଦ୍ରକ, ବାଲେଶ୍ୱର ଏବଂ କେନ୍ଦୁଝର ଅଞ୍ଚଳର ସ୍ଥିତି ସମୀକ୍ଷା କରିବେ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଉପସ୍ଥିତ ରହିବେ। ଶ୍ରୀ ପୂଜାରୀ କହିଛନ୍ତି ରାଜ୍ୟରେ ବନ୍ୟା ଯୋଗୁଁ 15ଟି ଜିଲ୍ଲାର 57ଟି ବ୍ଲକର 446 ପଞ୍ଚାୟତ, 1362 ଗ୍ରାମ ଏବଂ 11ଟି ପୌରାଞ୍ଚଳ ପ୍ରଭାବିତ ହୋଇଛି। ଭୁବନେଶ୍ୱରରେ ବନ୍ୟା ସ୍ଥିତି ସମ୍ପର୍କରେ ସମୀକ୍ଷା କରି ଶ୍ରୀ ପୂଜାରୀ କହିଛନ୍ତି ମୋଟ 791,846 ଜଣ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ଜଳବନ୍ଦୀ ଅବସ୍ଥାରେ 268,943 ଜଣ ରହିଥିବାବେଳେ 21,380 ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ଓ 700 ଘର ଭାଙ୍ଗିଥିବା ଜଣାପଡ଼ିଛି। 647 ଆଶ୍ରୟସ୍ଥଳୀରେ ପ୍ରଭାବିତ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ମହାନଦୀକୁ ଛାଡ଼ିଦେଲେ ବାକି ସମସ୍ତ ନଦୀରେ ବିପଦ ସଂକେତ ତଳେ ଜଳ ପ୍ରବାହିତ ହେଉଛି। ବନ୍ୟାଜଳ କମିବା ପର୍ଯ୍ୟନ୍ତ ପ୍ରଭାବିତ ଲୋକଙ୍କୁ ଶୁଖିଲା ଓ ରନ୍ଧାଖାଦ୍ୟ ଦିଆଯିବ। କ୍ଷୟକ୍ଷତି ରିପୋର୍ଟ ଆସିବା ପରେ ତ୍ୱରିତ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ଶ୍ରୀ ପୂଜାରୀ କହିଛନ୍ତି।
1: ସବୁ ଜିଲ୍ଲାକୁ ନିର୍ଦ୍ଦେଶ ଦେଇଛୁ ଯେ ଯେତେବେଳେ ପର୍ଯ୍ୟନ୍ତ ପାଣି ଘେରରେ ଥିବା ଗାଁ ସବୁ ସମ୍ପୂର୍ଣ୍ଣ ଜଳମୁକ୍ତ ନ ହେବ ସେତେଦିନ ପର୍ଯ୍ୟନ୍ତ ଆମେ ରିଲିଫ ସେଣ୍ଟର ମାନେ ଚଳେଇବୁ। ତେଣୁ ଲୋକଙ୍କୁ ଆମକୁ ପରାମର୍ଶ ଦଉଛୁ ଆମେ ପାଣି ଭିତରେ ରହନ୍ତୁ ନାହିଁ, ଜଳବନ୍ଦୀ ଭିତରେ ରହନ୍ତୁ ନାହିଁ।
0: କଟକ ଜିଲ୍ଲାରେ ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଉଦ୍ଧାର, ସ୍ଥାନାନ୍ତରଣ ଏବଂ ରିଲିଫ କାର୍ଯ୍ୟ ଜାରି ରହିଛି। ଜିଲ୍ଲାର 2ଟି ବ୍ଲକର 12ଟି ଗ୍ରାମ ବନ୍ୟା ପ୍ରଭାବିତ ହୋଇଛି। ଏପର୍ଯ୍ୟନ୍ତ 851 ଜଣଙ୍କୁ ସୁରକ୍ଷିତ ସ୍ଥାନ ଓ ଆଶ୍ରୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାର 8ଟି ବ୍ଲକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ଜିଲ୍ଲାର ମୋଟ 57ଟି ଗ୍ରାମ ପଞ୍ଚାୟତ ଅଧୀନ 135ଟି ଗ୍ରାମର 57,000 ଉର୍ଦ୍ଧ୍ୱ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇଛି। ଆସନ୍ତାକାଲିଠାରୁ ବର୍ଷାର ପରିମାଣ ଆହୁରି ହ୍ରାସ ପାଇବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ 18ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର 625.15 ଫୁଟ ରହିଛି। ଜଳଭଣ୍ଡାରର 22ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି। ଭୁବନେଶ୍ୱରରେ ବ୍ରିକ୍ସ ଭାରତ ଅଧ୍ୟକ୍ଷତାର ଶିକ୍ଷାକ୍ଷେତ୍ର ବୈଠକମାଳା ଆସନ୍ତା 5-7 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ବୈଠକର ସୁପରିଚାଳନା ଓ ସଫଳ ଆୟୋଜନ ନେଇ ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ 11ଟି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର 8 ଜଣ ଶିକ୍ଷାମନ୍ତ୍ରୀଙ୍କ ସହ 40 ଜଣ ବରିଷ୍ଠ ପଦାଧିକାରୀଙ୍କ ସମେତ 200ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିବେ। ଅଗଷ୍ଟ 5 ତାରିଖରେ ବ୍ରିକ୍ସ ଶିକ୍ଷା ବରିଷ୍ଠ ଅଧିକାରୀଙ୍କ ତୃତୀୟ ବୈଠକ ଅନୁଷ୍ଠିତ ହେବ। 6 ତାରିଖରେ ବ୍ରିକ୍ ସଦସ୍ୟ ରାଷ୍ଟ୍ରସମୂହର ଶିକ୍ଷାମନ୍ତ୍ରୀ ଓ ବରିଷ୍ଠ ପଦାଧିକାରୀମାନେ ଆଲୋଚନା କରିବେ। ସେହିପରି 7 ତାରିଖରେ ବ୍ରିକ୍ ଶିକ୍ଷାମନ୍ତ୍ରୀଙ୍କ 13ତମ ବୈଠକ ଅନୁଷ୍ଠିତ ହେବ। ଜନକୈନ୍ଦ୍ରିକ ଏବଂ ମାନବ କଲ୍ୟାଣକୁ ପ୍ରାଥମିକତା ଆଧାର କରି ବିଶ୍ୱସ୍ତରୀୟ ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ନବସୃଜନ, ପାରସ୍କରିକ ସହଯୋଗ ଓ ସ୍ଥାୟୀ ବିକାଶକୁ ସୁଦୃଢ଼ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ରହିଛି। ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ ପ୍ରସ୍ତୁତି ସମ୍ପର୍କରେ ଆଜି ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ସମୀକ୍ଷା କରିଛନ୍ତି। ବୈଠକରେ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ସହ ଉପଯୁକ୍ତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଶ୍ରୀ ଖୁରାନିଆ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁସାରେ ରାଷ୍ଟ୍ରପତି ଆସନ୍ତା 3-5 ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିବେ। 4 ତାରିଖ ପୂର୍ବାହ୍ନରେ ରାଷ୍ଟ୍ରପତି ଭୁବନେଶ୍ୱର ରେଳ ଷ୍ଟେସନ୍ଠାରେ ବ୍ରହ୍ମପୁର ଅଭିମୁଖେ ଟ୍ରେନ୍ ଯୋଗେ ଯାତ୍ରା କରିବେ। ଚିଲିକା ଅଞ୍ଚଳର ବ୍ୟାପକ ପର୍ଯ୍ୟଟନର ବିକାଶ ସମ୍ପର୍କରେ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଭୁବନେଶ୍ୱରଠାରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଚିଲିକାକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ କ୍ଷେତ୍ର ଭାବେ ଗଢ଼ି ତୋଳିବା ଦିଗରେ ଆବଶ୍ୟକ ଭିଭିଭୂମିର ବିକାଶ ଉପରେ ଗୁରୁତ୍ୱାରୋପ କରାଯାଇଛି। ଭୁବନେଶ୍ୱରସ୍ଥିତ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନସ୍ଥ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନଠାରେ ଜିଲ୍ଲା ସମାଜମଙ୍ଗଳ ଅଧିକାରୀଙ୍କ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଶିକ୍ଷାର୍ଥୀମାନଙ୍କୁ କର୍ମକ୍ଷେତ୍ରରେ ଆଇନ ଶୃଙ୍ଖଳା, ସଠିକ୍ ହିସାବ ଏବଂ ପରିଚାଳନା ତଥା ପେନ୍ସନ୍ ସେବା ସଂକ୍ରାନ୍ତରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଏନ୍ ତିରୁମାଳା ନାୟକ ମାଲକାନଗିରି ଜିଲ୍ଲାକୁ ଦୁଇଦିନିଆ ଗସ୍ତରେ ଯାଇଛନ୍ତି। ଗସ୍ତର ପ୍ରଥମ ଦିନରେ ଆଜି ଜିଲ୍ଲାର ଶିକ୍ଷା ଓ ବିକାଶମୂଳକ ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରିଛନ୍ତି। ଆସନ୍ତାକାଲି ବିଭିନ୍ନ ଯୋଜନାର ସଫଳ ରୂପାୟନ ସମ୍ପର୍କରେ

0: ଜିଲ୍ଲା ପ୍ରଶାସନ ସହ ଏକ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। ପେଟ୍ରୋଲରେ ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମ ଦେଶର ଖାଦ୍ୟ ସୁରକ୍ଷା କ୍ଷେତ୍ରରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ସରକାର ସ୍ୱଷ୍ଟ କରିଛନ୍ତି। ଇଥାନଲ ପ୍ରସ୍ତୁତି କ୍ଷେତ୍ରରେ ଭାରତୀୟ ଖାଦ୍ୟ ନିଗମର ଚାଉଳ ବ୍ୟବହାର ହେଉଥିବା ନେଇ ଅଭିଯୋଗର ଉତ୍ତରରେ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ପକ୍ଷରୁ ଏହି ସ୍ୱଷ୍ଟୀକରଣ ଦିଆଯାଇଛି। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ମ୍ୟାଲେରିଆ ଓ ଡେଙ୍ଗୁ 2026 ଉପରେ ଜିଲ୍ଲା ଟାସ୍କଫୋର୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଯୋଗଦେଇ ମ୍ୟାଲେରିଆ ଓ ଡେଙ୍ଗୁ ଚିହ୍ନଟ ଏବଂ ନିରାକରଣ ସତର୍କତା ଓ ସଚେତନତା ଉପରେ ଆଲୋଚନା କରିଥିଲେ। ଅନ୍ୟପକ୍ଷରେ ଜାତୀୟ କୃମିନାଶକ ଦିବସ ପାଳନ ନିମନ୍ତେ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା 10 ତାରିଖରେ ଏହି ଦିବସ ପାଳନ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ଭିତରକନିକା ଜାତୀୟ ଉଦ୍ୟାନ ଆସନ୍ତାକାଲି ପର୍ଯ୍ୟଟକଙ୍କ ପାଇଁ ଖୋଲିବା ନେଇ ରାଜନଗର ବନଖଣ୍ଡ ପକ୍ଷରୁ ସୂଚନା ମିଳିଛି। ଚଳିତ ବର୍ଷ ପର୍ଯ୍ୟଟକଙ୍କ ପାଇଁ ପରିବେଶ ଅନୁକୂଳ ପର୍ଯ୍ୟଟନ ଉପରେ ଗୁରୁତ୍ୱ ଦିଆଯିବା ସହ ବିଭିନ୍ନ ପ୍ରକାରର ବ୍ୟବସ୍ଥା କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। କେନ୍ଦ୍ର କ୍ୟାବିନେଟ୍ରେ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାକୁ ଆଉ 5 ବର୍ଷ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି। ଖେଲୋ ଇଣ୍ଡିଆ ଯୋଜନାକୁ ସୁଦୃଢ଼ କରିବା ଲାଗି 36,000 କୋଟି ଟଙ୍କା ମଞ୍ଜୁର। ଆକାଶମାର୍ଗରୁ ଆସନ୍ତାକାଲି ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ। ବନ୍ୟାଦ୍ୱାରା ରାଜ୍ୟର 15 ଜିଲ୍ଲାର 7 ଲକ୍ଷରୁ ଅଧିକ ଲୋକ ପ୍ରଭାବିତ। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ସହ ନକ୍ସଲମୁକ୍ତ ଓଡ଼ିଶା, ଦ୍ରୁତ ଶିଳ୍ପାୟନ ଓ ସମବାୟର ବିକାଶ ସମ୍ପର୍କରେ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ। ଏବଂ ଭୁବନେଶ୍ୱରରେ ଆସନ୍ତା 5 ତାରିଖରୁ ଆରମ୍ଭ ହେବ ବ୍ରିକ୍ସ ଭାରତ ଅଧ୍ୟକ୍ଷତାରେ ଶିକ୍ଷାଗୋଷ୍ଠୀ ବୈଠକ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ, ଜାତୀୟ ଗୀତର ସମ୍ମାନ ସୁରକ୍ଷା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ନୀନା ସାହୁ। ଜାତୀୟ ସମ୍ମାନ ଅପମାନ ନିବାରଣ ସଂଶୋଧନ ବିଧେୟକ 2026 ସଂସଦର ଅନୁମୋଦନ ଲାଭ କରିଛି। ଲୋକସଭାରେ ଗତକାଲି ଏହା ପାରିତ ହୋଇଥିବା ବେଳେ ରାଜ୍ୟସଭା ଗତ ବୁଧବାର ଦିନ ଏହାକୁ ଅନୁମୋଦନ ପ୍ରଦାନ କରିଥିଲା। ଏ ସଂକ୍ରାନ୍ତ 1971 ଆଇନକୁ ସଂଶୋଧନ କରିବା ନେଇ ଏଥିରେ କେତେକ ପ୍ରସ୍ତାବ ରହିଛି। ଜାତୀୟ ସଙ୍ଗୀତ ଜନଗଣ ମନ ପରି ଜାତୀୟ ଗୀତ ବନ୍ଦେ ମାତରମ୍କୁ ସମାନ ସାମ୍ବିଧାନିକ ସୁରକ୍ଷା ପ୍ରଦାନ ଲକ୍ଷ୍ୟରେ ଏହି ବିଧେୟକ ମାଧ୍ୟମରେ ସଂଶୋଧନ କରାଯିବା ନେଇ ପଦକ୍ଷେପ ଗ୍ରହଣ କରାଯାଇଛି। 1971 ଆଇନର ଧାରା 3ରେ ଏଥିପାଇଁ ସଂଶୋଧନ ସଂକ୍ରାନ୍ତ ପ୍ରସ୍ତାବ ରହିଛି। ଏହି ଧାରା ଅନୁଯାୟୀ ଜାତୀୟ ସଙ୍ଗୀତ ଭଳି ଜାତୀୟ ଗୀତକୁ ମଧ୍ୟ ସମାନ ସୁରକ୍ଷା ମିଳିବ। ଏହାର ଗାୟନ ବେଳେ ଜାଣିଶୁଣି ରୋକିବା କିମ୍ବା ଏ ସଂକ୍ରାନ୍ତ ସମାବେଶରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଏଣିକି ଏକ ଅପରାଧ ଭାବେ ଗ୍ରହଣ କରାଯିବ। ବାଧା ସୃଷ୍ଟି କରୁଥିବା ବ୍ୟକ୍ତି କିମ୍ବା ଗୋଷ୍ଠୀଙ୍କ ବିରୁଦ୍ଧରେ ଫୌଜଦାରୀ ଅପରାଧ ଭଳି ଦଣ୍ଡବିଧାନର ବ୍ୟବସ୍ଥା ରହିଛି। ସଂଶୋଧନ ପ୍ରସ୍ତାବର କାରଣ ଅନୁଶୀଳନ କଲେ 1950 ଜାନୁଆରୀ 24 ତାରିଖରେ ଅନୁଷ୍ଠିତ ସାମ୍ବିଧାନିକ ସଭା ବୈଠକରେ ହୋଇଥିବା ଆଲୋଚନା ସ୍କରଣ ହୋଇଥାଏ। ଏହି ବୈଠକରେ ତତ୍କାଳୀନ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ଭାରତର ସ୍ୱାଧୀନତା ସଂଗ୍ରାମରେ ବନ୍ଦେ ମାତରମ୍ର ଐତିହାସିକ ଭୂମିକା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଏହାକୁ ଜନଗଣ ମନ ସଙ୍ଗୀତ ସହିତ ସମାନ ଭାବରେ ସମ୍ମାନିତ କରାଯିବା ଉଚିତ। ତେବେ ଏହି ଜାତୀୟ ଗୀତକୁ ସମାନ ସୁରକ୍ଷା ପ୍ରଦାନ କରିବା ନେଇ କୌଣସି ନିର୍ଦ୍ଦିଷ୍ଟ ଆଇନଗତ ବ୍ୟବସ୍ଥା ନଥିଲା। ଏହି ସଂଶୋଧନ ବିଧେୟକ ମାଧ୍ୟମରେ 1971 ଆଇନ ଧାରା 3 ଅନୁଯାୟୀ ସମାନ ମାନ୍ୟତା ପ୍ରଦାନର ବ୍ୟବସ୍ଥା ରହିଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା ଆଇନରେ ପରିଣତ ହେବା ସହ ଗେଜେଟ୍ ବିଜ୍ଞପ୍ତି ପରଠାରୁ କାର୍ଯ୍ୟକାରୀ ହେବ। ଜାତୀୟ ଗୀତ ବନ୍ଦେ ମାତରମ୍ର ଏବେ 150 ବର୍ଷ ପୂର୍ତ୍ତି ପାଳନ କରାଯାଉଛି। ଗତବର୍ଷ ନଭେମ୍ବର 7 ତାରିଖରୁ ବର୍ଷେ ବ୍ୟାପୀ ଏହି ପୂର୍ତ୍ତି ପାଳନର ଆରମ୍ଭ ହୋଇଥିଲା। ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧି ଇଣ୍ଡୋର ଷ୍ଟାଡିୟମ୍ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବର୍ଷେ ବ୍ୟାପୀ ଅଭିଯାନର ଶୁଭାରମ୍ଭ କରିଥିଲେ। ଆସନ୍ତା ନଭେମ୍ବର 6 ତାରିଖରେ ଏହି ଅଭିଯାନ ଶେଷ ହେବାକୁ ଯାଉଛି। ଅଭିଯାନର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ କହିଥିଲେ, ବନ୍ଦେ ମାତରମ୍ ଏକ ମନ୍ତ୍ର, ଏକ ଶକ୍ତି, ଏକ ସ୍ୱପ୍ନ ଏବଂ ଏକ ସଂକଳ୍ପ। ଦେଶ ମାତୃକା ପ୍ରତି ଏହା ହେଉଛି ଭକ୍ତି ଓ ଆରାଧନାର ଭାବାବେଗ। ଏହି ଗୀତଟି ଆମକୁ ଆମର ଇତିହାସ ସ୍ମରଣ କରାଇବା ସହ ଆତ୍ମବିଶ୍ୱାସ ଭରି ଦେଇଥାଏ। ଦେଶର ସ୍ୱାଧୀନତା ଆନ୍ଦୋଳନ ସମୟରେ ସମନ୍ୱୟର ତରଙ୍ଗ ଏବଂ ସଂଗ୍ରାମୀଙ୍କ ହୃଦୟକୁ ଏହି ଗୀତଟି ଅପୁରନ୍ତ ଶକ୍ତି ପ୍ରଦାନ କରିଥିଲା। ବନ୍ଦେ ମାତରମ୍ର ଅର୍ଥ ହେଉଛି, ମାତା ମୁଁ ତୁମକୁ ପ୍ରଣାମ କରେ। ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ରଚିତ

0: ଏହି ଗୀତଟି 1875 ମସିହା ନଭେମ୍ବର ମାସ 7 ତାରିଖରେ ସାହିତ୍ୟ ପତ୍ରିକା ବଙ୍ଗଦର୍ଶନରେ ପ୍ରକାଶିତ ହୋଇଥିଲା। ପରେ 1882 ମସିହାରେ ପ୍ରକାଶିତ ଆନନ୍ଦମଠ ଉପନ୍ୟାସରେ ଏହାକୁ ଅନ୍ତର୍ଭୁକ୍ତ କରାଯାଇଥିଲା। 1896 ମସିହାରେ କଲିକତାର ଭାରତୀୟ ଜାତୀୟ କଂଗ୍ରେସ ଅଧିବେଶନରେ କବି ଗୁରୁ ରବୀନ୍ଦ୍ରନାଥ ଟାଗୋର ଏହାକୁ ପ୍ରଥମେ ଗାନ କରିଥିଲେ। ସ୍ୱାଧୀନତା ସଂଗ୍ରାମ ସମୟରେ ଏହି ଗୀତଟି ପ୍ରତିରୋଧର ଏକ ଶକ୍ତିଶାଳୀ ପ୍ରତୀକ ପାଲଟିଥିଲା। 1905 ମସିହା ଅଗଷ୍ଟ 7 ତାରିଖରେ ସ୍ୱଦେଶୀ ଆନ୍ଦୋଳନ ସମୟରେ ଏହାକୁ ପ୍ରଥମେ ଏକ ରାଜନୈତିକ ସ୍ଲୋଗାନ ଭାବରେ ବ୍ୟବହାର କରାଯାଇଥିଲା। ଜାତୀୟ ସମ୍ମାନ ଅପମାନ ନିବାରଣ ଆଇନ ପ୍ରଥମେ 1971 ଡିସେମ୍ବର 23 ତାରିଖରେ ପ୍ରଣୀତ ହୋଇଥିଲା। ଦେଶବ୍ୟାପୀ ଏହି ଆଇନକୁ କାର୍ଯ୍ୟକାରୀ କରାଯାଇଛି। ଭାରତୀୟ ଜାତୀୟ ପତାକା, ସମ୍ବିଧାନ ଏବଂ ଜାତୀୟ ସଙ୍ଗୀତ ଜନଗଣ ମନର ସାମ୍ବିଧାନିକ ସମ୍ମାନକୁ ଏହା ସୁରକ୍ଷା ପ୍ରଦାନ କରୁଛି। ଏହି ଆଇନର ଧାରା 2 ଅନୁଯାୟୀ କୌଣସି ବ୍ୟକ୍ତି କିମ୍ବା ଗୋଷ୍ଠୀ ଏହି ଜାତୀୟ ସମ୍ମାନଗୁଡ଼ିକର ଅପମାନ କଲେ ସେମାନଙ୍କୁ 3 ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡାଦେଶ କିମ୍ବା ଜରିମାନା ଅଥବା ଉଭୟରେ ଦଣ୍ଡିତ କରାଯିବାର ପ୍ରାବଧାନ ରହିଛି। ତେବେ ଅପମାନଜନକ ପଦକ୍ଷେପର ପୁନରାବୃତ୍ତି କ୍ଷେତ୍ରରେ ଅତି କମ୍ରେ 1 ବର୍ଷର ସଶ୍ରମ କାରାଦଣ୍ଡ ବ୍ୟବସ୍ଥା ରହିଛି। ଏହି ଆଇନର ଧାରା 3ରେ ଜାତୀୟ ସଙ୍ଗୀତ ସହ ଏହି ଜାତୀୟ ଗୀତକୁ ସ୍ଥାନିତ କରିବା ନେଇ ସଂଶୋଧିତ ପ୍ରସ୍ତାବ ରହିଛି। ଅଖଣ୍ଡ ଭାରତର ସ୍ୱପ୍ନ ଦେଖିଥିବା ବଙ୍କିମ ଚନ୍ଦ୍ର ଦେଶମାତୃକାକୁ ବନ୍ଦନା କରିବା ସହିତ ଭାରତକୁ ମାତା ଭାବେ ବର୍ଣ୍ଣନା କରିଛନ୍ତି। ତେଣୁ ଆସନ୍ତୁ ଏହି ଭାବନା ସହିତ ଜାତୀୟ ଗୀତ ବନ୍ଦେ ମାତରମ୍ର ସମ୍ମାନ ରକ୍ଷା କରିବା ଏବଂ ଦେଶର ନାଗରିକ ଭାବେ ଆମର ସ୍ୱାଭିମାନ, ଦେଶପ୍ରୀତି ଓ ସମନ୍ୱୟ ଭାବକୁ ଏକତ୍ରିତ ହୋଇ ପାଳନ କରିବା।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଜାତୀୟ ଗୀତର ସମ୍ମାନ ସୁରକ୍ଷା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ନୀନା ସାହୁ।

0: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ଆଦିବାସୀ ସଙ୍ଗୀତ।
1: ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ଆଜି ଶୁଣନ୍ତୁ ମୁଣ୍ଡାରୀ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ମହାବୀର ସିଂ ଏବଂ ତାଙ୍କର ସାଥୀ କଳାକାରମାନେ।

ମହାବୀର ସିଂ ଏବଂ ତାଙ୍କର ସାଥୀମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ସୁକୁଦେବ ସିଂ, ଲାଲ ସିଂ, ସୁରେନ୍ଦ୍ର ସିଂ, ସୋମା ସିଂ, କରମା ସିଂ, ଜେମାମଣି ସିଂ, ମାମା ସିଂ, ସୁକୁମାରୀ ସିଂ ଏବଂ ବାମୁନି ସିଂ।

0: ଆକାଶବାଣୀ ସମ୍ବାଦ ପଢୁଛନ୍ତି। ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, କେନ୍ଦ୍ର କ୍ୟାବିନେଟ୍ରେ ପିଏମ୍ କିଷାନ ଯୋଜନାକୁ ଆଉ 5 ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି। ସମୁଦ୍ର ମନ୍ଥନ ଯୋଜନା ପାଇଁ ମଞ୍ଜୁର ହେଲା 84,084 କୋଟି ଟଙ୍କା। ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଆଜି ଦିନକ ପାଇଁ ମୁଲତବୀ। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକ ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର କରିବେ ଉଦ୍ଘାଟନ ଓ ଶିଳାନ୍ୟାସ। ବୃହତ ଜମାରାଶି ପାଇଁ ସୁଧହାର ଉପରେ ଆର୍ବିଆଇର ସଂଶୋଧିତ ନିର୍ଦ୍ଦେଶାବଳୀ ଜାରି ଏବଂ ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ମହିଳା ମୁଷ୍ଟିଯୋଦ୍ଧା ପ୍ରୀତି ପାୱାର 54 କିଲୋଗ୍ରାମ ଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ପିଏମ୍ କିଷାନ ଯୋଜନା 2026-27ରୁ 2030-31 ପର୍ଯ୍ୟନ୍ତ ଜାରି ରଖିବା ନେଇ ଅନୁମୋଦିତ ହୋଇଛି। ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏହି 5 ବର୍ଷ ଅବଧି ମଧ୍ୟରେ ଯୋଜନା କାର୍ଯ୍ୟକାରୀ ନିମନ୍ତେ ସମୁଦାୟ 3.15 ଲକ୍ଷ କୋଟି ଟଙ୍କା ଅନୁମୋଦନ କରାଯାଇଛି। ଶ୍ରୀ ବୈଷ୍ଣବ କହିଛନ୍ତି, କୃଷକମାନଙ୍କ ସମୃଦ୍ଧି ଦେଶର ସମୃଦ୍ଧିର ମୂଳଦୁଆ ବୋଲି ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଇ ଏହା ଅନୁମୋଦନ କରାଯାଇଛି। ସେ କହିଛନ୍ତି, ପିଏମ୍ କିଷାନ ଯୋଜନା ଜରିଆରେ ଯୋଗ୍ୟ କୃଷକ ପରିବାରଗୁଡ଼ିକୁ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ଯୋଜନା ମାଧ୍ୟମରେ ସଠିକ୍ ସମୟରେ ଏବଂ ସ୍ୱଚ୍ଛତା ଭିତ୍ତିରେ ରୋଜଗାର ସହାୟତା ଯୋଗାଇ ଦିଆଯାଇଛି। 4.47 ଲକ୍ଷ କୋଟିରୁ ଉର୍ଦ୍ଧ୍ୱ ଟଙ୍କା କୃଷକମାନଙ୍କ ବ୍ୟାଙ୍କ ଖାତାକୁ ପ୍ରତ୍ୟକ୍ଷ ଭାବେ ଏପର୍ଯ୍ୟନ୍ତ 23 କିସ୍ତି ମାଧ୍ୟମରେ ପ୍ରଦାନ କରାଯାଇଛି। ପିଏମ୍ କିଷାନ ମାଧ୍ୟମରେ କୃଷକମାନଙ୍କୁ ବିହନ, ସାର, ଜଳସେଚନ, କୃଷି ଯନ୍ତ୍ରାଂଶ ଏବଂ ଅନ୍ୟାନ୍ୟ କୃଷି ସାମଗ୍ରୀ ଯୋଗାଇ ଦିଆଯାଇ ସାରିଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
1: पीएम किसान योजना को और आगे एक्सटेंशन दिया गया है। इस प्रोग्राम में देश के किसानों को क्रॉप साइकिल के हिसाब से बेनिफिट दिया जाता है। साल में 3 बार 2,000 रुपए इनकम सपोर्ट दिया जाता है। इसमें पिछले 5 वर्षों में क्यूमुलेटिव डिस्बर्समेंट अभी करीब करीब 3,10,000 करोड़ रुपए का बेनिफिट किसानों के पास जा चुका है।
0: କ୍ୟାବିନେଟ୍ରେ ଜାତୀୟ ଉପକୂଳ ଅନୁସନ୍ଧାନ ଯୋଜନା ସମୁଦ୍ର ମନ୍ଥନକୁ 2030-31 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ମଞ୍ଜୁରୀ ମିଳିଛି। ଏଥିପାଇଁ 84,084 କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିରେ ଗଭୀର ସମୁଦ୍ର ମଧ୍ୟରେ ମହଜୁଦ ତୈଳ ଓ ଗ୍ୟାସ୍ର ସନ୍ଧାନ କରାଯିବ। ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ କହିଛନ୍ତି, ଏହି ଯୋଜନା ଉପତଟୀୟ ଅନୁସନ୍ଧାନ ମୂଲ୍ୟ ଶୃଙ୍ଖଳରେ ଉଚିତ ମୂଲ୍ୟ ପ୍ରଦାନ କରିବ।
1: समुद्र मंथन भारत में ऑयल एंड गैस के एक्सप्लोरेशन और प्रोडक्शन का प्रोग्राम है। 84,000 करोड़ रुपीस का प्रोग्राम है। इसके दो कंपोनेंट है बड़े, तो पहला कंपोनेंट है ऑफशोर सीज़मिक डेटा एक्विजिशन, 28,000 करोड़ रुपीस का यह प्रोग्राम है। दूसरा कंपोनेंट है एक्सेलरेटेड ऑफशोर एक्सप्लोरेशन स्कीम, ये 43,200 करोड़ रुपीस का प्रोग्राम।
0: କେନ୍ଦ୍ର ମନ୍ତ୍ରିମଣ୍ଡଳରେ 2026-27ରୁ 2030-31 ଆର୍ଥିକ ବର୍ଷ ନିମନ୍ତେ 36,441 କୋଟି ଟଙ୍କା ବ୍ୟୟରେ ଖେଲୋ ଇଣ୍ଡିଆ ଯୋଜନା ସମ୍ପ୍ରସାରଣ ଏବଂ ଜାତୀୟ କ୍ରୀଡ଼ା ସଂଘଗୁଡ଼ିକୁ ସହାୟତା ବୃଦ୍ଧି ନେଇ ମଞ୍ଜୁରୀ ପ୍ରଦାନ କରାଯାଇଛି।

0: ଯୁବକଙ୍କ ବିକାଶ ପାଇଁ କ୍ରୀଡ଼ା ଶକ୍ତିର ଆବଶ୍ୟକତା ଏବଂ ରାଷ୍ଟ୍ରୀୟ ଗଠନ ଦିଗରେ ସରକାରଙ୍କର ପ୍ରତିବଦ୍ଧତା ଦର୍ଶାଇ କ୍ୟାବିନେଟ୍ରେ ଏପରି ନିଷ୍ପତ୍ତି ଗ୍ରହଣ କରାଯାଇଛି। ସେ କହିଛନ୍ତି ପ୍ରତିଟି ଯୁବ ନିଜର ଦକ୍ଷତା ଏବଂ ପ୍ରତିଭା ପ୍ରତିପାଦିତ କରିବା ଏହି ସହାୟତା ବୃଦ୍ଧି ସହାୟକ ହେବ। ଏହି ଯୋଜନା ତୃଣମୂଳ ସ୍ତରରୁ ଟାର୍ଗେଟ୍ ପୋଡିୟମ୍ ଅଲମ୍ପିକ୍ ଯୋଜନା ସ୍ତର ପର୍ଯ୍ୟନ୍ତ ଅଖିଳ ଭାରତୀୟ ପ୍ରଶିକ୍ଷଣ ସୁବିଧା ନିର୍ମାଣ ଦିଗରେ ସାହାଯ୍ୟ କରିବ।
1: कम्प्लीट एक कॉम्प्रिहेंसिव व्यू लिया जाएगा, स्टेडियम हो, इंफ्रास्ट्रक्चर हो, ट्रेनिंग का प्रोग्राम हो, न्यूट्रिशन प्रोग्राम हो, मेंटोरशिप हो, उन सब के ऊपर एक बहुत केयरफुली क्राफ्टेड प्रोग्राम बनाया गया है। 29,000 करोड़ रुपीस की ये स्कीम है 5 years के लिए और ये सीधा वीविन करेगी ओलंपिक पैरा ओलंपिक और आगे कॉमनवेल्थ गेम्स को होस्ट करने वाले हैं 2030 में भारत में, उन सब के साथ ये वीविन करेगी।
0: କେନ୍ଦ୍ର କ୍ୟାବିନେଟ୍ରେ ଆଜି ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ସରୋବର ଯୋଜନା ଅନୁମୋଦିତ ହୋଇଛି। ଏହି ଯୋଜନା କାର୍ଯ୍ୟକାରୀ ନିମନ୍ତେ 5,070 କୋଟି ଟଙ୍କା ଅନୁମୋଦନ କରାଯାଇଛି। ନିଟ୍ ଘଟଣାରେ ବିକ୍ଷୋଭରତ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସ୍ ପଦକ୍ଷେପ ଏବଂ ଅନ୍ୟ କେତେକ ଘଟଣା ନେଇ ହଟ୍ଟଗୋଳ ଜାରି ରହିବାରୁ ସଂସଦର ଉଭୟ ସଦନକୁ ଆଜି ଦିନକ ପାଇଁ ମୁଲତବୀ ଘୋଷଣା କରାଯାଇଛି। ମଧ୍ୟାହ୍ନ 12:00 ପ୍ରଥମ ମୁଲତବୀ ପରେ ଲୋକସଭାରେ ଅଧ୍ୟକ୍ଷତା କରୁଥିବା ଦିଲୀପ ସାଇକିଆ ଆଲୋଚନା ପାଇଁ ଜନ୍ମମୃତ୍ୟୁ ପଞ୍ଜୀକରଣ ସଂଶୋଧନ ବିଧେୟକ 2026କୁ ଗ୍ରହଣ କରିଥିଲେ। ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ହଟ୍ଟଗୋଳ ମଧ୍ୟରେ ବିଧେୟକ ଉପସ୍ଥାପନ କରିଥିଲେ, ତେବେ କୌଣସି ଆଲୋଚନା ନ ହୋଇ ବିଧେୟକଟି ଗୃହର ମଞ୍ଜୁରୀ ଲାଭ କରିଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ବିରୋଧୀ ସଦସ୍ୟମାନେ ଆଲୋଚନାରେ ଭାଗ ନେଉନଥିବା ଘଟଣାକୁ ନେଇ ସମାଲୋଚନା କରିଥିଲେ। ସେ କହିଥିଲେ ଏହି ବିଧେୟକଟି ଏକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଏବଂ ସରକାର ଆଲୋଚନାରେ ସମସ୍ତଙ୍କ ସହଯୋଗ ଚାହୁଁଥିଲେ। ଏଭଳି ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପରେ ଆଲୋଚନା ଲାଗି ସେ ବାରମ୍ଭାର କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକୁ ଆହ୍ୱାନ ଦେଇଥିଲେ। ବିଧେୟକଟି ଗୃହରେ ମଞ୍ଜୁରୀ ଲାଭ କରିବା ପରେ ବିରୋଧୀ ସଦସ୍ୟମାନଙ୍କ କ୍ରମାଗତ ହଟ୍ଟଗୋଳ ଯୋଗୁଁ ଗୃହକୁ ଆଜି ଦିନକ ପାଇଁ ମୁଲତବୀ ଘୋଷଣା କରାଯାଇଥିଲା। ଆସନ୍ତା 3 ତାରିଖ ସୋମବାର ଦିନ ପୂର୍ବାହ୍ନ 11:00 ପୁଣି ଥରେ ଲୋକସଭାରେ ଗୃହ କାର୍ଯ୍ୟ ଆରମ୍ଭ ହେବ। ସମାନ ଘଟଣା ପାଇଁ ରାଜ୍ୟସଭାକୁ ମଧ୍ୟ ସୋମବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ଆଜି ପୂର୍ବାହ୍ନ 11:00 ରାଜ୍ୟସଭାରେ କେନ୍ଦ୍ର ମନ୍ତ୍ରୀଗଣ ବିଭିନ୍ନ ପ୍ରସଙ୍ଗରେ ଦସ୍ତାବିଜ୍ ଉପସ୍ଥାପନ କରିଥିଲେ। ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତିରାଜ ସଂସଦୀୟ ଯୁଗ୍ମ କମିଟି ରିପୋର୍ଟ ରାଜ୍ୟସଭାରେ ଉପସ୍ଥାପିତ ହୋଇଥିଲା। କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗାନ୍ ବିଭାଗୀୟ ସଂସଦୀୟ କମିଟିର 22ତମ ରିପୋର୍ଟ ସମ୍ପର୍କରେ ସୂଚନା ଦେଇ ମିଥ୍ୟା ସମ୍ଭାଦର ପ୍ରସାରଣ ବନ୍ଦ କରିବା ଲାଗି କୌଶଳ ସମ୍ପର୍କରେ ଗୃହକୁ ଜଣାଇଥିଲେ। ଗୃହରେ ଅଧ୍ୟକ୍ଷ ସିପି ରାଧାକୃଷ୍ଣନ୍ ଶୂନ୍ୟକାଳ ଆରମ୍ଭ କରିବା ମାତ୍ରେ ଅନେକ ସଦସ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ଉପସ୍ଥାପନ କରିଥିଲେ। ବିରୋଧୀ ସଦସ୍ୟମାନେ ସ୍ଲୋଗାନ ଦେବା ସହ ସେମାନଙ୍କ ଦାବି ପୂରଣ ଲାଗି ବିରୋଧ ପ୍ରଦର୍ଶନ କରିଥିଲେ। କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ୍ ଗୃହ କାର୍ଯ୍ୟରେ ପ୍ରତ୍ୟେକଟି କ୍ଷେତ୍ରରେ ବାଧା ସୃଷ୍ଟି କରୁଥିବା ବିରୋଧୀ ସଦସ୍ୟମାନଙ୍କୁ ସମାଲୋଚନା କରିଥିଲେ। ସେ କହିଥିଲେ ବିରୋଧୀ ସଦସ୍ୟମାନେ ଗୃହର ବାରମ୍ଭାର ମର୍ଯ୍ୟାଦା ଭଙ୍ଗ କରୁଛନ୍ତି। ଶ୍ରୀ ଚୌହାନ୍ କହିଥିଲେ ଦେଶବାସୀ ସେମାନଙ୍କ କାର୍ଯ୍ୟକଳାପକୁ ନିରୀକ୍ଷଣ କରୁଛନ୍ତି ଏବଂ ସେମାନଙ୍କୁ କଦାପି କ୍ଷମା କରିବେ ନାହିଁ। ତେବେ ହଟ୍ଟଗୋଳ ପରିସ୍ଥିତି ଜାରି ରହିବାରୁ ଅଗଷ୍ଟ 3 ତାରିଖ ସୋମବାର ପୂର୍ବାହ୍ନ 11:00 ପର୍ଯ୍ୟନ୍ତ ରାଜ୍ୟସଭାକୁ ମୁଲତବୀ ଘୋଷଣା କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକକୁ ଦିନିକିଆ ଗସ୍ତରେ ଯିବେ। ଆନ୍ଧ୍ରପ୍ରଦେଶରେ ପ୍ରଧାନମନ୍ତ୍ରୀ ଭୋଗପୁରମ୍ଠାରେ ଆଲୁରି ସୀତାରାମ ରାଜୁ ଆନ୍ତର୍ଜାତିକ ବିମାନ ବନ୍ଦରର ଉଦ୍ଘାଟନ କରିବେ। ଏହି ବିମାନ ବନ୍ଦର 5,600 କୋଟି ଟଙ୍କା ବ୍ୟୟରେ ସରକାରୀ ଘରୋଇ ଭାଗିଦାରିତାରେ ନିର୍ମାଣ କରାଯାଇଛି। ପରେ ବିଶାଖାପଟ୍ଟନମ୍ରେ ପ୍ରଧାନମନ୍ତ୍ରୀ 660 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଏଏସ୍ଆଇପି ସେମିକଣ୍ଡକ୍ଟର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହା ଆନ୍ଧ୍ରପ୍ରଦେଶର ପ୍ରଥମ ସେମିକଣ୍ଡକ୍ଟର ନିର୍ମାଣ କେନ୍ଦ୍ର ହେବ। ବାର୍ଷିକ ଏହି କେନ୍ଦ୍ରକୁ 96 ମିଲିୟନ୍ ସେମିକଣ୍ଡକ୍ଟର ଚିପ୍ ଉତ୍ପାଦନ କରାଯିବ ବୋଲି ଜଣାପଡ଼ିଛି। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ କର୍ଣ୍ଣାଟକର ମହୀଶୂରରେ ସ୍ୱାମୀ ବିବେକାନନ୍ଦ ସାଂସ୍କୃତିକ ଯୁବକେନ୍ଦ୍ର ବିବେକ ସ୍ମାରକକୁ ଉଦ୍ଘାଟନ କରିବେ। ସେଠାରେ ଏକ ଜନସଭାକୁ ଶ୍ରୀ ମୋଦି ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ବୃହତ ଜମାରାଶି ପାଇଁ ସୁଧହାର ଉପରେ ସଂଶୋଧିତ ନିର୍ଦ୍ଦେଶାବଳୀ ଜାରି କରିଛି। ଜାରି ବିଜ୍ଞପ୍ତି ଅନୁଯାୟୀ ବ୍ୟାଙ୍କଗୁଡ଼ିକ ଜମା ଉପରେ ସୁଧହାର ୱେବ୍ସାଇଟ୍ ମାଧ୍ୟମରେ ଆଗୁଆ ଜଣାଇବା ଉଚିତ। ପ୍ରକାଶିତ ହାରରେ ବ୍ୟାଙ୍କଗୁଡ଼ିକୁ ସୁଧ ଦେବାକୁ ପଡ଼ିବ। ପ୍ରତ୍ୟେକ କାର୍ଯ୍ୟ ଦିବସରେ ବ୍ୟାଙ୍କର ୱେବ୍ସାଇଟ୍ରେ ବୃହତ ଜମା ଉପରେ ଦେୟ ସୁଧହାର ପ୍ରକାଶ କରିବା ବାଧ୍ୟତାମୂଳକ କରାଯାଇଛି। ବ୍ୟାଙ୍କଗୁଡ଼ିକ ସେହି ଦିନରେ ଗ୍ରାହକମାନଙ୍କୁ ସମାନ ପରିମାଣ ପାଇଁ କୌଣସି ପକ୍ଷପାତ ବିନା ସମସ୍ତ ଶାଖା ବ୍ୟାଙ୍କଗୁଡ଼ିକରେ ସୁଧହାର ସମାନ ରଖିବାର ଜରୁରୀ ରହିଛି। ଏହି ସଂଶୋଧିତ ନିର୍ଦ୍ଦେଶାବଳୀ ଆସନ୍ତା ଅକ୍ଟୋବର 1 କାର୍ଯ୍ୟକାରୀ ହେବ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ଭାରତ ଆନ୍ତର୍ଜାତିକ ଶାନ୍ତି ଓ ସୁରକ୍ଷାକୁ ସୁଦୃଢ଼ କରିବା ଲାଗି ଜାତିସଂଘକୁ ନିରନ୍ତର ସମର୍ଥନ ପ୍ରଦାନ କରିଆସିଛି। ଲୋକସଭାରେ ଆଜି ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଡକ୍ଟର ଜୟଶଙ୍କର କହିଛନ୍ତି ଏହି ସମର୍ଥନ ବିଭିନ୍ନ ଭାବରେ ପ୍ରଦର୍ଶିତ ହୋଇଛି। ବିଶ୍ୱରେ ଶାନ୍ତି ଓ ସୁରକ୍ଷା ପ୍ରଦାନ ଦିଗରେ ଭାରତର ବୃହତ ଅବଦାନ ରହିଛି। ପ୍ରାୟ 3 ଲକ୍ଷ ଶାନ୍ତି ରକ୍ଷାକାରୀ 50ରୁ ଉର୍ଦ୍ଧ୍ୱ ଜାତିସଂଘ ମିଶନ କାର୍ଯ୍ୟକ୍ରମରେ ନିଜର

0: ସେବା ପ୍ରଦାନ କରିଛନ୍ତି। ନିକଟରେ 4200 ଭାରତୀୟ ଶାନ୍ତି ରକ୍ଷାକାରୀ 9ଟି କାର୍ଯ୍ୟକ୍ରମରେ ଭାଗ ନେଇ ଆନ୍ତର୍ଜାତିକ ସୁରକ୍ଷା ଦିଗରେ ନିଜର ଦକ୍ଷତା ପ୍ରତିପାଦିତ କରିଛନ୍ତି। ଡକ୍ଟର ଜୟଶଙ୍କର ସନ୍ତାସବାଦ ସମ୍ପର୍କରେ ମତାମତ ପ୍ରଦାନ କରି କହିଛନ୍ତି, ଭାରତ ସର୍ବଦା ଆତଙ୍କବାଦ ଦିଗରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ଘନ କରିଆସିଛି ଏବଂ ସର୍ବଦା ଏହାକୁ ପ୍ରତିହତ କରିବା ପାଇଁ ତା'ର ପ୍ରଚେଷ୍ଟା ଜାରି ରଖିଛି। ସେ କହିଛନ୍ତି 1996 ପରଠାରୁ ଭାରତ ଆନ୍ତର୍ଜାତିକ ଆତଙ୍କବାଦ ସମ୍ପର୍କରେ ବ୍ୟାପକ ସମ୍ମିଳନୀ କରିବା ପାଇଁ ଆହ୍ୱାନ ଦେଇଆସିଛି। ଭାରତୀୟ ମୁଷ୍ଟି ଯୋଦ୍ଧା ପ୍ରୀତି ପୱାର 2026 ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ମହିଳା 54 କିଲୋଗ୍ରାମ ଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ସେ ଜାମ୍ବିଆର ପ୍ରତିଦ୍ୱନ୍ଦ୍ୱୀକୁ 5-0 ପରାସ୍ତ କରିଛନ୍ତି। ଏହାଫଳରେ ଭାରତ ରୌପ୍ୟ ପଦକ ପାଇବା ପାଇଁ ସୁନିଶ୍ଚିତ ହୋଇଛି। ଆସନ୍ତାକାଲି ଫାଇନାଲରେ ପ୍ରୀତି ପୱାର କାନାଡ଼ାର ସ୍କାର୍ଲେଟ୍ ଡେଲଗାଡୋଙ୍କୁ ଭେଟିବେ। ଗ୍ଲାସ୍କୋଠାରେ ଚାଲିଥିବା ଏହି କ୍ରୀଡ଼ା ପ୍ରତିଯୋଗିତାରେ ଭାରତ ଏପର୍ଯ୍ୟନ୍ତ 17ଟି ପଦକ ହାସଲ କରିଛି। ସେଥିମଧ୍ୟରେ ରହିଛି 3ଟି ସ୍ୱର୍ଣ୍ଣ, 9ଟି ରୌପ୍ୟ ଏବଂ 5ଟି ବ୍ରୋଞ୍ଜ ପଦକ। କେନ୍ଦ୍ର କ୍ୟାବିନେଟ୍ରେ ପିଏମ୍ କିଷାନ ଯୋଜନାକୁ ଆଉ 5 ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି। ସମୁଦ୍ର ମନ୍ଥନ ଯୋଜନା ପାଇଁ ମଞ୍ଜୁର ହେଲା 84,084 କୋଟି ଟଙ୍କା। ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଆଜି ଦିନକ ପାଇଁ ମୁଲତବୀ। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକ ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର କରିବେ ଉଦ୍ଘାଟନ ଓ ଶିଳାନ୍ୟାସ। ଏବଂ ଗ୍ଲାସ୍କୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ମହିଳା ମୁଷ୍ଟିଯୋଦ୍ଧା ପ୍ରୀତି ପୱାର 54 କିଲୋଗ୍ରାମ ଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭାସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଯାଜପୁର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଯାଜପୁର ସମ୍ବାଦଦାତା ପ୍ରିୟରଞ୍ଜନ କର ଓ ଉପସ୍ଥାପନାରେ ମୁଁ ନୀନା ସାହୁ। ଯାଜପୁର ଜିଲ୍ଲାର ଧର୍ମଶାଳା ଷ୍ଟାଡିୟମ ଜାରକାଠାରେ ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ, ସ୍ୱାବଲମ୍ବନ ଏବଂ ସାମାଜିକ ଉନ୍ନତିକୁ ଅଧିକ ଗତିଶୀଳ କରିବା ଥିଲା ଏହି ସମ୍ମିଳନୀ ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ। ଏହି କାର୍ଯ୍ୟକ୍ରମରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ନିଜ ବକ୍ତବ୍ୟରେ ଉପମୁଖ୍ୟମନ୍ତ୍ରୀ କହିଥିଲେ ଜିଲ୍ଲାର ମହିଳାମାନଙ୍କୁ ସ୍ୱାବଲମ୍ବୀ ଓ ଆର୍ଥିକ ଭାବେ ସଶକ୍ତ କରିବା ଉଦ୍ଦେଶ୍ୟରେ ଏହି ଭିଜନ ସମ୍ମିଳନୀର ଆୟୋଜନ କରାଯାଇଛି। ସୁଭଦ୍ରା ଯୋଜନା ମହିଳାମାନଙ୍କୁ କେବଳ ଆର୍ଥିକ ସହାୟତା ଯୋଗାଇବାରେ ସୀମିତ ନୁହେଁ, ବରଂ ସେମାନଙ୍କୁ ସ୍ୱାବଲମ୍ବୀ ଓ ସଶକ୍ତ କରିବା ଦିଗରେ ଏକ ବୃହତ୍ ପଦକ୍ଷେପ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଣମାଧ୍ୟମକୁ ସୂଚନା ଦେଇଥିଲେ।
3: ଦୀର୍ଘ 22 ବର୍ଷ ପରେ ମହାବିନାୟକ ଦର୍ଶନ କରିବା ପାଇଁ ସୌଭାଗ୍ୟ ଲାଭ ହେଲା। ଧନ୍ୟବାଦ ଦେବୀ ବିଧାୟକ ବର୍ଚ୍ଚଣାଙ୍କୁ, ଅମର ବାବୁଙ୍କୁ, ଆମ ଜିଲ୍ଲା ସଭାନେତ୍ରୀ ଦେବଜାନୀ ଅପାକୁ। ଆମେ ଯାଜପୁର ଯିବା ପାଇଁ ବାଟରେ ମହାବିନାୟକଙ୍କ ଦର୍ଶନ କରିବାର ସୌଭାଗ୍ୟ ସେମାନେ ଆଣିଥିଲେ। ମୁଁ ଭାବୁଛି ପଞ୍ଚଦେବଙ୍କ ପୀଠରେ ଆସିବା ମୋର ଏକ ସୌଭାଗ୍ୟ। ବହୁତ ଆଗରୁ ବିଧାୟକ ଏ ପୀଠର ଡେଭଲପମେଣ୍ଟ ପାଇଁକି ଗୋଟେ ନକ୍ସା ଆଙ୍କିଛନ୍ତି। ସେ ସମ୍ପୂର୍ଣ୍ଣ ହବ ସେ କାମ ଟୁରିଜିମ ବିଭାଗ ତରଫରୁ ତାକୁ ଆମେ ଦେଖିବୁ। ଏ ପୀଠର ସମ୍ପୂର୍ଣ୍ଣ ଡେଭଲପ ହବ, ଅମର ବାବୁଙ୍କ ନେତୃତ୍ୱରେ ହିଁ ଡେଭଲପ ହବ।
2: ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ବୁଢ଼ା ନଦୀର ଜଳସ୍ତର ବୃଦ୍ଧି ପାଇଛି। ଦଶରଥପୁର ବ୍ଲକରେ 12ଟି ଗ୍ରାମ ପଞ୍ଚାୟତର 29ଟି ରାଜସ୍ୱ ଗ୍ରାମ ପ୍ରଭାବିତ ହୋଇଥିବାବେଳେ ଯାଜପୁର ବ୍ଲକରେ 13ଟି ଗ୍ରାମ ପଞ୍ଚାୟତ ଓ 73ଟି ଗ୍ରାମ ପ୍ରଭାବିତ ହୋଇଛି। କୋରେଇ ବ୍ଲକରେ 6ଟି ଗ୍ରାମ ପଞ୍ଚାୟତର 20ଟି ରେଭେନ୍ୟୁ ଗ୍ରାମ ଓ ବରୀ ବ୍ଲକର 10ଟି ଗ୍ରାମ ପ୍ରଭାବିତ ହୋଇଛି। 25,196 ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ 11,565 ଜଣଙ୍କୁ 37ଟି ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି। 18ଟି ରିଲିଫ ସେଣ୍ଟରରେ ଲୋକମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି। ସମୁଦାୟ 7596 ଗୃହପାଳିତ ପଶୁ ପ୍ରଭାବିତ ହୋଇଥିବା ବେଳେ 11497 ହେକ୍ଟର ଶସ୍ୟକ୍ଷେତ୍ର ବନ୍ୟାଜଳ ଯୋଗେ ଜଳମଗ୍ନ ହୋଇଥିବା ଜିଲ୍ଲାପାଳ ଅମ୍ବର କୁମାର କର କହିଛନ୍ତି।
4: ଯାଜପୁରରେ ଯେଉଁ ଗୋଟେ ବଡ ଧରଣର ବନ୍ୟାଜଳ ବୈତରଣୀ ସିଷ୍ଟମରେ ପ୍ରବାହିତ ହେଉଛି, ପାଖ ପଦାର ଯୋଉଟା 10 ବେଳେ ସମୁଦ୍ର ଅଧିକା ଥିଲା 30.45 ମିଟର, ସେଇ ଆକାରରେ ସେଇ ପାଣିଟା ବର୍ତ୍ତମାନ 2-4 ଭିତରେ ପ୍ରବାହିତ ହେବ। ବର୍ତ୍ତମାନ ଯାଏ କୌଣସି ବ୍ରିଜ ହେଇନି, କିନ୍ତୁ

0: ପ୍ରାୟ ଜାଗାରେ ନଦୀର ଜଳଧାରଣର କ୍ଷମତା କମ୍ ଥିବା ଯୋଗୁଁ ବହୁତ ଜାଗାରେ ପ୍ରାୟ ଓଭରଟପ୍ କରୁଛି, ବହୁତ ବଡ଼ ଧରଣର ବନ୍ୟା ଜଳ ଆସିଛି, ସେଇଗୁଡ଼ାକ ଆମ ଚିନ୍ତାର କାରଣ। ଯଦି ଠିକ୍ଠାକ୍ ରହେ ଆମେ ତାକୁ ଚାରିଟା ପାଞ୍ଚଟା ଯଦି କିଛି ନ ହୁଏ ଆମେ ଆଶା କରୁଛୁ ତାକୁ କଣ୍ଟେନ୍ କରି। ଚାରିଟି ପଞ୍ଚାୟତ ଆମର ଆଫେକ୍ଟେଡ୍ ହେଇଛି, ମେନ୍ଲି ଦଶରଥପୁର ହେଇଛି, ପାର୍ଟ ଅଫ୍ ଯାଜପୁର ହେଇଛି, ବିଞ୍ଜାରପୁର ବି ଅନ୍ୟ ପ୍ରକାରେ ଲୋକଙ୍କୁ ବେଶୀ ଏତେ ଧରଣର ଇଭାକୁଏସନ୍ ନ ହୋଇଥିଲେ ବହୁତ ଧରଣର ତାଙ୍କର ଚାଷ ଜମିକୁ ଆଫେକ୍ଟେଡ୍ ହେଇଛି, ୱାଟର୍ ଲଗିଂ ସେଠି ହେଇପାରିବାର ଆଉ କୋରେଇ ବି ଗୁଡ଼ାଏ ଆଫେକ୍ଟେଡ୍ ହେଇଛି। ତ ସେଇ ଆକାରରେ ଆମେ ତାକୁ ଯେଉଁଠି ଯେଉଁଠି ଇଭାକୁଏସନ୍ କରୁଛେ ପ୍ରାୟ 20 ଜାଗାରେ କୁକ୍ ମିଟ୍ ଦେଇକିରି ରନ୍ଧା ଖାଦ୍ୟ ଦେଇକି ଲୋକଙ୍କୁ ଇଭାକୁଏସନ୍ କରୁଥିବା ଲୋକମାନଙ୍କୁ ଦେଉଛୁ। ସେଠି ଟେଷ୍ଟିଂ ମେଡିକାଲ କିଟ୍ ବି ରଖିଛୁ, ପାଣି ପିଇବା ପାଣିର ବ୍ୟବସ୍ଥା କରୁଛୁ। ଲୋକ ଇଭାକୁଏସନ୍ ଯେଉଁମାନେ ହେଇଛନ୍ତି ଆଜି ବି ଲଞ୍ଚ କରିବା ତାଙ୍କର ଯଦି ପଦ୍ଧାନ ଭଲ ସହିତ ଆମେ ରାତିର ଖାଦ୍ୟ ମଧ୍ୟ ତାଙ୍କୁ କରିବୁ, ଯେପର୍ଯ୍ୟନ୍ତ ପାଣି ନ କମିଥିବ ତାହାକୁ ଆମକୁ ଯିବାକୁ ଆମେ ମନା କରୁଛୁ। ମୋତେ ଲାଗୁଛି ଏଇ ପାଣିର ଜଳସ୍ତର ଯେତେବେଳେ ଉଚ୍ଚ ଆକାରରେ ବହୁତ ଅଧିକା ଯାଉଛି, ଆମେ ସେଥିପାଇଁ ଆମର ଚିନ୍ତା କାରଣ ସେଇଟା ପାର ହେଲା ପରେ ଆମେ ଟିକେ ଆଶା କରିବା କି ଜଳସ୍ତର କମିବା ଆରମ୍ଭ ହେଲେ ଆମେ ଆଉ ଟିକେ ବେଟର ଟିକେ ତାକୁ କଣ୍ଟ୍ରୋଲ କରିପାରିବୁ।
1: ଯାଜପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମାଇ ଭାରତ ଜିଲ୍ଲା ପରାମର୍ଶଦାତା କମିଟିର ପ୍ରଥମ ବୈଠକ ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକର ଆରମ୍ଭରେ ଜିଲ୍ଲା ଯୁବ ଅଧିକାରୀ କୁମାର ଗୌରଭ ମାଇ ଭାରତ ପରିକଳ୍ପନାର ଲକ୍ଷ୍ୟ, ଦୃଷ୍ଟିକୋଣ ଏବଂ ଜିଲ୍ଲା ପରାମର୍ଶଦାତା କମିଟିର ଭୂମିକା ଓ ଦାୟିତ୍ୱ ସମ୍ପର୍କରେ ବ୍ୟାପକ ଉପସ୍ଥାପନା କରିଥିଲେ। ବାଲ୍ୟ ବିବାହ ଭଳି କୁପ୍ରଥାକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରିବା ଏବଂ କିଶୋର କିଶୋରୀମାନଙ୍କର ସୁରକ୍ଷା ଓ ଅଧିକାର ନିଶ୍ଚିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି। ଗତ 22 ତାରିଖରେ ମିଶନ ଶକ୍ତି ଭବନର ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ କାର୍ଯ୍ୟ ଯୋଜନା କାର୍ଯ୍ୟାନ୍ୱୟନ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି, ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
6: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
2: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ପଲ୍ଲୀ ମଞ୍ଚ।

0: କି? ପ୍ରଥମେ ଆମେ କୋଉମାନଙ୍କୁ କୃଷିଜୀବୀ ମହିଳା କହୁଛନ୍ତି, କେଉଁମାନେ ଏଥିରେ ଅନ୍ତର୍ଭୁକ୍ତ ସେ ବିଷୟରେ ଟିକେ କହିବେ?
1: ଆମର ଯୋଉ ଗ୍ରାମାଞ୍ଚଳର ମହିଳାମାନେ ରହୁଛନ୍ତି ଏବଂ ତାଙ୍କର ଜୀବିକା ପାଇଁ ସେମାନେ ମୁଖ୍ୟତଃ କୃଷିକୁ ତାଙ୍କର ଜୀବିକା ରୂପେ ଗ୍ରହଣ କରିଛନ୍ତି, ତେଣୁ ସେଇମାନଙ୍କୁ ଆମେ କୃଷିଜୀବୀ ମହିଳା କହିବା। ସେମାନେ କୃଷିରେ ନିଜ କାମ କରୁଛନ୍ତି, ଅନ୍ତର୍ଭୁକ୍ତ ଅଛନ୍ତି ଏବଂ ତାଙ୍କର ମୁଖ୍ୟ ଜୀବିକା ହଉଛି କୃଷି, ସେଇମାନଙ୍କୁ ଆମେ କହିବା ଯେ କୃଷିଜୀବୀ ମହିଳା।
0: ତେବେ ଏଇ କୃଷିଜୀବୀ ମହିଳାଙ୍କ ପାଇଁ ଶିକ୍ଷାର ଆବଶ୍ୟକତା କେତେ ଆପଣ ଅନୁଭବ କରୁଛନ୍ତି?
1: କୃଷିଜୀବୀ ମହିଳାମାନଙ୍କ ପାଇଁ ଶିକ୍ଷା ଅତ୍ୟନ୍ତ ଜରୁରୀ, କାହିଁକି ନା ଆମର ବହୁତ ଗୁଡେ ପଏଣ୍ଟ ଅଛି, ମୁଁ ଗୋଟେ ଗୋଟେ କେତେ ଗୁଡେ ଆଲୋଚନା କରୁଛି, ଆପଣ ଶୁଣନ୍ତୁ। ଯେ କୃଷିଜୀବୀ ମହିଳାମାନେ ଯଦି ସାକ୍ଷରତା ତାଙ୍କର ବଢିବ ବା ସେମାନଙ୍କୁ ଶିକ୍ଷା ଦିଆଯିବ, ତାଲିମ ଦିଆଯିବ ଏବଂ

0: ସେମାନେ ମହିଳାକୁ ନିର୍ଯାତନା ଦିଅନ୍ତି, କେତେବେଳେ ତାକୁ କହନ୍ତି ଡାହାଣୀ, ସେ ଡାହାଣୀ ଯୋଗୁଁ ଏହା ହେଲା, କେତେବେଳେ ତାକୁ କହନ୍ତି ଗୁଣି ଗାରେଡ଼ି, ତନ୍ତ୍ର ମନ୍ତ୍ର କେତେ କଥା, ତେଣୁ ତାକୁ ଏତେ ପ୍ରକାର ନିର୍ଯାତନା ଦିଆଯାଏ, କେତେବେଳେ ପିଟି ପିଟି ମାରି ଦିଆଯାଏ, କେତେବେଳେ ଉଲ୍ଲଂଘନ କରି ବାହାରେ ମଧ୍ୟ ବୋଲାଯାଏ, ତାକୁ ନାନା ପ୍ରକାରର ଅନ୍ୟାୟ ଅତ୍ୟାଚାର ତା ପ୍ରତି କରାଯାଏ।
1: ଏଇଟାର ଗୋଟେ କାରଣ ହଉଛି ଅଶିକ୍ଷା,
0: ଅଶିକ୍ଷା ଏବଂ ସାମାଜିକ ଯୋଉ କୁସଂସ୍କାର, ଶିକ୍ଷାର ଅଭାବରୁ କୁସଂସ୍କାର ରହିଥାଏ, ସେଇଟା ଯାହା କହନ୍ତି ସୋସିଆଲ ଷ୍ଟିଗ୍ମା ବୋଲି କଥା ଆମେ କହୁ। ମହିଳା ଯଦି ଶିକ୍ଷିତ ହେଲା ଏସବୁ ବହୁତ ମାତ୍ରାରେ କମିଯିବ, କାରଣ ୟା ଦ୍ଵାରା ବିଶେଷ ଭାବରେ ମହିଳା ହିଁ ନିର୍ଯାତିତ ହେଇଥାଏ। ବହୁତ ଗୁଡ଼ିଏ ଆମେ ଉପକାର ବା ସୁବିଧା ସୁଯୋଗ ଆମର ହବ ଯଦି ମହିଳାକୁ ଆମେ ଶିକ୍ଷା ଦେଇପାରିବା, ତାଙ୍କର ଶିକ୍ଷା ହାର ଆମେ ବୃଦ୍ଧି କରିପାରିବା କୃଷି ମହିଳାମାନଙ୍କର, ତାହେଲେ ବହୁତ ଗୁଡ଼ିଏ କ୍ଷେତ୍ରରେ ଆମର ସୁବିଧା ସୁଯୋଗ ସବୁ ସୃଷ୍ଟି ହେବ ଏବଂ ସମାଜଟା ଆମର ଶୃଙ୍ଖଳିତ ହେଇପାରିବ।
1: ଆଜ୍ଞା, ଶିକ୍ଷା ସମ୍ପୂର୍ଣ୍ଣ ମଣିଷର ଉନ୍ନତି କରେ, ଆମ ଜୀବନକୁ ଏବଂ ସମାଜକୁ ଉନ୍ନତି ପଥରେ ଆଗେଇ ନିଏ। ମହିଳାଙ୍କ ସମସ୍ୟା ବିଷୟରେ ଅନେକ କଥା ସୂଚନା ଦେଲେ, ତେବେ ଏସବୁ ସମସ୍ୟାର ସମାଧାନ କିପରି ହେବା ଦରକାର?
0: ସମସ୍ୟା ସମାଧାନ କରିବା ପାଇଁ କି ଆମର ସରକାରଙ୍କ ତରଫରୁ ବହୁତ ଗୁଡିଏ ଯୋଜନା ମଧ୍ୟ ଚାଲିଛି, କେମିତି ନାରୀ ଶିକ୍ଷା ଆଗକୁ ଯିବ। ସବୁଠୁ ଗୋଟେ ବଡ ପ୍ରୋଗ୍ରାମ ଆପଣ ମଧ୍ୟ ମନେ ପକେଇ ପାରିବେ ଯେ ଆମର ସର୍ବଶିକ୍ଷା ଅଭିଯାନ, ଯେ ସେଇଟା ସମସ୍ତଙ୍କ ପାଇଁ କି ଆମେ ସମସ୍ତଙ୍କୁ ଶିକ୍ଷିତ କରିବା, ଏଇଟା ଆମର ମାନନୀୟ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ
1: ଆରମ୍ଭ କରିଛନ୍ତି
0: ଏବଂ
1: ସେଥିରେ ଆମେ ଯୋଡ଼ିଛେ ବେଟି ବଚାଓ ବେଟି ପଢାଓ,
0: ପ୍ରଧାନମନ୍ତ୍ରୀ କରୁଛନ୍ତି ବେଟି ବଚାଓ ବେଟି ପଢାଓ। ତେଣୁ ଏମିତି ଆହୁରି ଗୋଟେ ମଧ୍ୟ ଅଛି ପଢେ ଭାରତ ବଢେ ଭାରତ, ଏଥିରେ ସମସ୍ତଙ୍କୁ କ୍ଲାସ ୱାନ୍ ଟୁ କ୍ଲାସ ଯୋଉ ପ୍ରଥମ ଦ୍ୱିତୀୟ ଶ୍ରେଣୀ ପିଲା ଏମାନଙ୍କୁ ସବୁ ଫ୍ରିରେ ବହି ମିଳିବ, ସରକାରଙ୍କ ତରଫରୁ ବହି ମିଳିବ, ପଇସା ଦେବାକୁ ପଡିବନି। ଆମର ଗୋଟେ ଆକ୍ଟ ମଧ୍ୟ ହେଇଥିଲା ଯେ ରାଇଟ ଟୁ ଏଜୁକେସନ ଆକ୍ଟ, ସେଇଟା ମଧ୍ୟ ଗୋଟେ ଆଇନ ଆମର କରାଯାଇଛି ଯେ ଶିକ୍ଷାର ଅଧିକାର, ଶିକ୍ଷାଗତ ଅଧିକାର ରାଇଟ ଟୁ ଏଜୁକେସନ ଆକ୍ଟ ବୋଲି ତାକୁ ଆମେ କହୁଛେ। ଆମର ଆଉ ଗୋଟେ ଚାଲିଛି ଯେ ନ୍ୟାସନାଲ ଲିଟେରାସି ମିଶନ, ଯୋଉଟାକି ଆମେ କହୁଛେ ନ୍ୟାସନାଲ ଆଡଲ୍ଟ ଏଜୁକେସନ ପ୍ରୋଗ୍ରାମ, 1988ରେ ହେଇଥିଲା, ସେଥିରେ ଯେମିତି ଆମର ସମସ୍ତେ ଶିକ୍ଷିତ ହେଇପାରିବେ, ଶିକ୍ଷା କିଛି ମାତ୍ରାରେ ସେମାନେ ପାଇବେ, ତା ସହିତ ବହୁତ ଗୁଡ଼ିଏ ଆମର ସରକାରୀ ବେସରକାରୀ ମାଧ୍ୟମରେ ମଧ୍ୟ ଅର୍ଗାନାଇଜେସନ ବା ଅନୁଷ୍ଠାନ ମାନ ରହିଛି, ଯେମିତିକି ଆପଣ ଜାଣୁଛନ୍ତି ଓପନ
1: ୟୁନିଭର୍ସିଟି,
0: ସେମାନେ ଘରେ ରହିକିରି ଡାକ ମାଧ୍ୟମରେ ପାଠ ପଢିପାରିବେ, ମୁକ୍ତ ବିଦ୍ୟାଳୟ ବା ଓପନ ସ୍କୁଲ ଓପନ ୟୁନିଭର୍ସିଟି ସବୁ ବହୁତ ମାତ୍ରାରେ ଅଛି, ଆପଣ ନା ଜାଣିଥିବେ। ଏଇସବୁ ଉପରେ ଆପଣ ମାନେ ଯେକୌଣସି ଯିଏ ଯେଉଁ ଦିଗରେ ଚାହିଁବ କିଛି ଡିଗ୍ରୀ କରିବା ପାଇଁ ମଧ୍ୟ ସେମାନେ ଘରେ ବସି କରୁଛନ୍ତି, ତାକୁ ମଧ୍ୟ କହୁଛନ୍ତି ଡିଷ୍ଟାଣ୍ଟ ଏଜୁକେସନ, ଡିଷ୍ଟାଣ୍ଟ ଏଜୁକେସନ ତାକୁ କୁହାହଉଛି। ଆପଣ ଘରେ ରହିକିରି କୋର୍ସରେ ଆଡମିସନ କରିପାରିବେ, ପାଠ ପଢିପାରିବେ, ଘରେ ରହି ଏକ୍ଜାମ ଦେଇପାରିବେ, ତାପରେ ମଧ୍ୟ ସାର୍ଟିଫିକେଟ ହାସଲ କରିପାରିବେ।
1: ତା ସହିତ ତାଙ୍କର ବୃତ୍ତିଗତ ଶିକ୍ଷା ବିଦ୍ୟା ହେଉଛି ଯୋଉଟାକି ସେମାନେ ଆନୁଷ୍ଠାନିକ ପାଠ ସହିତ ତାଙ୍କର ବୃତ୍ତିକୁ ବି ବଢେଇ ପାରିବେ।
0: ଆଜ୍ଞା, ଏଇଟା ମଧ୍ୟ ବୃତ୍ତିଗତ କଲେ ନିଜକୁ, ଯେମିତି ଆମର ଆତ୍ମନିର୍ଭର ଭାରତ କିମ୍ବା ଆମର ଚାଲୁଛି ସ୍କିଲ ଇଣ୍ଡିଆ, ଡିଜିଟାଲ ଇଣ୍ଡିଆ, ଷ୍ଟାର୍ଟଅପ୍, ବିଭିନ୍ନ ପ୍ରୋଗ୍ରାମ ଚାଲିଛି ଯୋଉଟାକି ନିଜକୁ ନିଜର ବୃତ୍ତି ହିସାବରେ ବା ନିଜକୁ ଆତ୍ମନିଯୁକ୍ତି ଦବାରେ ସେଗୁଡାକ ସେଇ ପ୍ରୋଗ୍ରାମ ଗୁଡାକ ସାହାଯ୍ୟ କରିବ। ତେଣୁ ବୃତ୍ତିଗତ ଶିକ୍ଷା ମଧ୍ୟ ଆମର
1: ନ୍ୟୁ ଏଜୁକେସନ ପଲିସିରେ ତ ଆମର ନାରୀ ଶିକ୍ଷାକୁ ଗୁରୁତ୍ୱ ଦିଆହଉଛି, ତା ସହିତ ବୈଷୟିକ ଶିକ୍ଷା ଏବଂ ତାଲିମ ଶିକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି, ଭବିଷ୍ୟତରେ ହୁଏତ ଏହାର ଉପଯୋଗ ବହୁ ମାତ୍ରାରେ ଦେଖାଯିବ ଏବଂ ଆମର ନାରୀ ଶକ୍ତି ଆହୁରି ସଶସ୍ତ୍ର ହେବେ।
0: ଆଜ୍ଞା, କିନ୍ତୁ ଆମର ବହୁତ ଗୁଡ଼େ ସମସ୍ୟା ରହୁଛି, ବୁଝିଲେ?
1: ଆଚ୍ଛା,
0: ନାରୀ ଶିକ୍ଷା ପାଇଁ ବହୁତ ଗୁଡ଼େ ସମସ୍ୟା ମଧ୍ୟ ଆମ ଦେଶରେ ବା ସମାଜରେ ଦେଖାଯାଉଛି, ଯୋଉଥିପାଇଁ ନାରୀ ଶିକ୍ଷା ପୁରୁଷଙ୍କ ଶିକ୍ଷା ତୁଳନାରେ ସେ ହାର କିଛି ମାତ୍ରାରେ କମ୍ ରହିଛି। ଯେମିତିକି ଆମର ସ୍କୁଲରେ ପିଲାମାନେ ଗ୍ରାମାଞ୍ଚଳରେ ଝିଅମାନେ ପଢୁଥିବେ, ମାତ୍ର ପ୍ରାଇମେରୀ ସ୍କୁଲ ପାସ୍ କରିକି ସେକେଣ୍ଡାରୀ ସ୍କୁଲକୁ ଆସିଲା ବେଳକୁ ସେଠି ତାଙ୍କର ଡ୍ରପ୍ ଆଉଟ୍ ହେଇଯିବେ, କାହିଁକି ନା ସେମାନେ ଘରେ ରହିବେ, ମା ମାନଙ୍କୁ କାମରେ ସାହାଯ୍ୟ କରିବେ, ନହେଲେ ବିଲବାଡ଼ିରେ ଯାଇକିରି କାମ କରି ମଜୁରୀ ରୋଜଗାର କରିବେ, ତେଣୁ ତାଙ୍କର ସେମାନେ ଅଧାରୁ ପାଠ ଛାଡି ଦେଉଛନ୍ତି। ଆଉ ସବୁବେଳେ ଆମ ସମାଜରେ ଅଛି ଯେ ଝିଅମାନଙ୍କ ଅପେକ୍ଷା ପୁଅମାନଙ୍କୁ ଟିକେ ଅଧିକା ଆମେ ପ୍ରାୟୋରିଟି ଦଉ ବା ତାଙ୍କୁ ଅଧିକା ଧ୍ୟାନ ଦେଇଥାଉ, ଅଧିକ ପାଠ ପଢିବେ କି, ଯଦି ଗୋଟେ ପୁଅ ଇଞ୍ଜିନିୟରିଂ ପଢୁଛି, ଦୁଇ ଜଣଙ୍କୁ ଇଞ୍ଜିନିୟରିଂ ପଢେଇବାକୁ ବାପାଙ୍କ ପାଖରେ ପଇସା ନାହିଁ, ସେ କ୍ଷେତ୍ରରେ ସେମାନେ ନିଷ୍ପତ୍ତି ନେବେ ଆମେ ପୁଅକୁ ଗୋଟେ ଟେକ୍ନିକାଲ ଲାଇନ ବା ଇଞ୍ଜିନିୟରିଂ ପଢେଇବୁ, ଡାକ୍ତରୀ ପଢେଇବୁ, ଝିଅକୁ ଆମେ ସାଧାରଣ ଆଇଏ ବିଏ ଏମ୍ଏ, ଯୋଉ କାହିଁକି ନା ମନ ଭିତରେ ଅଛି ଝିଅ ତ ପାଠ ପଢି ଶାଶୁ ଘରକୁ ପଳେଇବ, ସିଏ କଣ ଆମକୁ ପୋଷିବ ନା ରୋଜଗାର।

0: ତମକୁ ଦବ କାରଣ ତାକୁ ଟିକେ କମ ତା ବାବଦରେ କମ ଖର୍ଚ୍ଚ କରିବା ଏଇଟା ମନ ଭିତରେ ଅଛି ଆଉ ମଧ୍ୟ ସ୍କୁଲ ମାନଙ୍କରେ ଗ୍ରାମାଞ୍ଚଳ କଥା ମୁଁ କହୁଛି ଗ୍ରାମାଞ୍ଚଳରେ ସ୍କୁଲ ମାନଙ୍କରେ ମହିଳା ଶିକ୍ଷୟତ୍ରୀ କମ କାରଣ ଆମ ସମାଜ ଏମିତି ଯେ ମାନେ ଝିଅଟିଏ ଯଦି ପଢିବାକୁ ଯିବ ତାହେଲେ ମହିଳା ଶିକ୍ଷକ ଯଦି ଥିବେ ତାଙ୍କ ପାଖରେ ସେ ଅଧିକ ଫ୍ରି ହେଇପାରିବ ମନ କଥା ବୁଝିପାରିବ କହିପାରିବ ନାରୀ ଶିକ୍ଷୟତ୍ରୀ ମାନେ ଭଲକରି ତାଙ୍କ କଥା ବୁଝିକିରି ପଢେଇ ପାରିବେ ତାଙ୍କ ମନ କଥା ବୁଝିପାରିବେ ସେଥିପାଇଁ ସେଇଭଳି ଶିକ୍ଷକ ମାନଙ୍କର ମଧ୍ୟ ନାରୀ ଶିକ୍ଷକ ମାନଙ୍କର ବା ମହିଳା ଶିକ୍ଷକଙ୍କ ସଂଖ୍ୟା ଟିକେ କମ ଅଛି ତାପରେ ରହିଲା ଆମର ଗୋଟେ ହେଲା ତାଙ୍କର ଦାରିଦ୍ରତା ପଇସା ଯେହେତୁ ଗ୍ରାମାଞ୍ଚଳରେ ଯୋଉ କୃଷି ମହିଳା କଥା କୁହନ୍ତି ତାଙ୍କ କୃଷି ପରିବାରରେ ସାଧାରଣତଃ ଦାରିଦ୍ର ଯେଉଁଠି ଥାଏ ସେମାନେ ପାଠ ପଢେଇ ପାରନ୍ତିନି ତେଣୁ ସେଠି ସେମାନେ ଭାବିବେ ଆମେ କାହିଁକି ଝିଅକୁ ପାଠ ପଢିବୁ ସେ ଘରେ କାମ ଶିଖୁ ବିଲବାଡ଼ିରେ କାମ କରୁ ଆଉ ଏହାର କାରଣ ବି ହେଇପାରେ ଯେ ତାଙ୍କ ପିତାମାତା ମଧ୍ୟ ସେମାନେ ଏତେ ଏଜୁକେଟେଡ୍ ନୁହନ୍ତି ବା ଶିକ୍ଷିତ ନୁହନ୍ତି
1: କାରଣ
0: ବାପା ମା ଯୋଉଠି ଏତେ ଶିକ୍ଷିତ ହେଇନଥାନ୍ତି ତେଣୁ ଝିଅର ଶିକ୍ଷା ପାଇଁ ସେମାନେ କେମିତି ବି ମନ ବଳେଇବେ କୌଣସି ପ୍ରକାରରେ ପୁଅ ପାଇଁ ସେମାନେ ମନ ବଳାନ୍ତି କିନ୍ତୁ ଝିଅ ପାଇଁ ସେମାନେ ସେଇଠି ବନ୍ଦ କରିଦିଅନ୍ତି ନାଇଁ ଝିଅକୁ ପାଠ ପଢେଇବା ନାହିଁ ଆଉ ଗୋଟେ ବଡ ସମସ୍ୟା ହଉଛି ଯଦିଓ ଝିଅମାନଙ୍କୁ ପଢେଇବା ପାଇଁ କେତେ ଜଣ ପିତାମାତା ମଧ୍ୟ ଭାବିଲେଣି ଝିଅମାନେ ମଧ୍ୟ ବହୁତ ଆଗକୁ ଆସିଲେଣି ତଥାପି ତାଙ୍କ ପାଇଁକି ଇନଫ୍ରାଷ୍ଟ୍ରକ୍ଚରର ଅଭାବ ରହିଛି ମାନେ ଯେମିତି ଗୋଟେ ବିଦ୍ୟାଳୟ ଅଛି ବିଦ୍ୟାଳୟରେ ଝିଅମାନଙ୍କ ପାଇଁ ଗୋଟେ ଅଲଗା ଭାବରେ ଟଏଲେଟ୍ ନାହିଁ ବା ତାଙ୍କ ପାଇଁକି ଗୋଟେ ୱାସରୁମ୍ ନାହିଁ ତେଣୁ ଝିଅ ପୁଅଙ୍କ ଭିତରେ କିଛି ତ ପ୍ରଭେଦ ଅଛି ନା ତେଣୁ ତାଙ୍କ ପାଇଁ ଟିକେ ଅଲଗା ଭାବରେ ଫେସିଲିଟି ରହିବା ଦରକାର ତେଣୁ ବହୁତ ଗୁଡ଼ିଏ ବିଦ୍ୟାଳୟରେ ଏସବୁର ସୁବିଧା ସେମାନେ କେହି ପାଏ ନାହିଁ ବା ଏଇଟା ବିଚାରକୁ ସେମାନେ ନେଇନଥାନ୍ତି ଯେତେବେଳେ ବିଦ୍ୟାଳୟ ଗଢା ହେଇଥାଏ ତାପରେ ଛୋଟବେଳରୁ ପିଲା ଝିଅମାନଙ୍କୁ ବାହା କରିଦେବେ ମାନେ ଆଜିକାଲିର ଆମର ଯୋଉ ସରକାରଙ୍କ ତରଫରୁ ଗୋଟେ ବୟସ ଧାର୍ଯ୍ୟ କରାହେଇଛି ଝିଅମାନଙ୍କୁ ବାହା କରିବାର ଧାର୍ଯ୍ୟ ତା ପୂର୍ବରୁ ମଧ୍ୟ ବାଲ୍ୟ ବିବାହ ଝିଅମାନଙ୍କୁ କରିଦିଅନ୍ତି କାହିଁକି ସେ ଚାଲିଯାଉ ସେ ଆମର ରହିଲା ଆମର ବୋଝ ଝିଅ ଆମର ବୋଝକୁ ଆମେ ଯେତେ ଶୀଘ୍ର ଖଲାସ କରିଦେବୁ ତେଣୁ ଅନ୍ୟ ଘରକୁ ଆମେ ବାହା କରି ବିଦା କରିଦେଲେ ଆମେ ବୋଝ ମୁକ୍ତ ହେଇଯିବୁ ସେଇଆ ଭାବିକିରି ତାଙ୍କୁ ମଧ୍ୟ ବାଲ୍ୟ ବିବାହ ଝିଅମାନଙ୍କୁ କରିଦିଆଯାଏ ଆଉ ମନ ଭିତରେ ଯୋଉ ପାରମ୍ପରିକ ମନୋବୃତ୍ତି ଝିଅଟେ ପାଠ କାହିଁ ପଢିବ ଝିଅଟେ କାହିଁକି ଚାକିରି କରିବ ଝିଅ କାହିଁକି ଆମେ ବାହାରକୁ ଛାଡିବୁ ସମାଜରେ ତାଙ୍କ ପ୍ରତି ସବୁବେଳେ ବିପଦ ରହିଛି ସେମାନେ ନିରାପଦ ଭାବରେ ସ୍କୁଲକୁ ଯାଇ ପହଞ୍ଚି ପାଠ ପଢି ପୁଣି ଫେରିବେ ଏସବୁ ବାପା ମାଙ୍କର ଚିନ୍ତା ବଢେଇଥାଏ କାରଣ ସମାଜ ଏତେ ସୁରକ୍ଷିତ ଝିଅମାନଙ୍କୁ ସୁରକ୍ଷା ଦେଇପାରେନି କେତେକ କେତେକ ଅନୁସାରେ ସେଇଥିପାଇଁ ମା ବାପା ମା ମାନେ ଚିନ୍ତିତ ରୁହନ୍ତି ତେଣୁ ତାଙ୍କ ମନ ଭିତରେ ଥାଏ ଯେ ଝିଅଙ୍କୁ କାହିଁ ଆମେ ପାଠ ପଢେଇବୁ ଏଇଭଳି ଭାବରେ ଅନେକ ସମସ୍ୟା ଯୋଉ ଫ୍ୟାକ୍ଟର ଗୁଡାକ ଅଛି ମୁଁ କହିଲି ବହୁତ ଗୁଡ଼େ ପଏଣ୍ଟ ଅଛି ବା ବହୁତ ଗୁଡ଼େ କାରଣ ଅଛି ଯେଉଁଥିପାଇଁ ଝିଅମାନଙ୍କୁ ସେମାନେ ପାଠ ପଢେଇବା ପାଇଁ ଚାହୁଁନାହାନ୍ତି ବା ଝିଅ ପାଠ ପଢି ପାରୁନାହାନ୍ତି ତେଣୁ
1: ଇଏ ତ ବଡ ଦୁଃଖର କଥା କିନ୍ତୁ ଆକୁ କ୍ରମଶଃ ସମୟ କ୍ରମରେ ଆକୁ ପରିବର୍ତ୍ତନ କରାଯାଉଛି କରାଯିବ ମଧ୍ୟ ଆମେ ଆଶା ରଖିବା ତେବେ ଜଣେ ବ୍ୟକ୍ତିଗତ ଭାବରେ ଜଣେ ମହିଳା ଜଣେ ପୁରୁଷର ସାହାଯ୍ୟ ନ ନେଇ ଜଣେ ସଫଳ କୃଷିଜୀବୀ ମହିଳା ହେଇପାରିବ ନା ନାହିଁ ଧରନ୍ତୁ ଆଜିକାଲି ଯେଉଁ ବୈଷୟିକ ଜ୍ଞାନ ଦିଆ ହେଉଛି ତାର ଯଦି ଶିକ୍ଷା ଥାଏ ତାହେଲେ ସେ ଯନ୍ତ୍ରପାତିର ବ୍ୟବହାର କୁହନ୍ତୁ ବିକ୍ରିପଟାର ବ୍ୟବହାର କୁହନ୍ତୁ ବା ବଜାରର ଚାହିଦା ଦୃଷ୍ଟିରୁ ଯଦି ସାକ୍ଷର ହେଲା ତାହେଲେ ଏସବୁ ତାକୁ ନିଶ୍ଚୟ ସାହାଯ୍ୟ କରିବ
0: ନିଶ୍ଚିତ ଭାବରେ କେମିତି ବହୁତ ସଫଳ କୃଷି ମହିଳା ମଧ୍ୟ ଅଛନ୍ତି ଏତେ ପ୍ରକାର ସମସ୍ୟା ମଧ୍ୟରେ ମଧ୍ୟ ଶିକ୍ଷା ଅଭାବରେ ମଧ୍ୟ ମହିଳା କୃଷି ମହିଳା ସେମାନେ ସଫଳ ହେଇଛନ୍ତି ସେମାନେ ଆମର ବାଡି ଅଗଣାରେ କୁକୁଡ଼ା ଚାଷ କରିକିରି ଘରକୁ ତାଙ୍କର ପୁଷ୍ଟି ଦେବା ମାନେ ଅଣ୍ଡା ମାଂସ ଏସବୁ ଆମର ଖାଦ୍ୟର ପୁଷ୍ଟି ଘର ପରିବାରକୁ ଯୋଗାଇବା ସହିତ କିଛି ରୋଜଗାର ମଧ୍ୟ ଯୋଗାଇ ପାରୁଛନ୍ତି ନିଜେ ଆତ୍ମନିଯୁକ୍ତି ସହିତ ଅନ୍ୟକୁ ମଧ୍ୟ ଆତ୍ମନିଯୁକ୍ତି ଦେଉଛନ୍ତି ସେଇଭଳି ଭାବରେ ସେମାନେ କରୁଛନ୍ତି କେତେବେଳେ ଛତୁ ଚାଷ ବହୁତ ଲାଭଜନକ ଏବଂ ଆମ ଓଡ଼ିଶାର ଜଳବାୟୁ ଏମିତି ଯେ ବର୍ଷ ସାରା ମଧ୍ୟ ଛତୁ ଚାଷ କରିହେବ ମୁଁ ଗୋଟେ ଉଦାହରଣ ଗୋଟେ ସଫଳ କାହାଣୀ ଆପଣଙ୍କୁ କହୁଛି ଆମର ନିମାପଡା ବ୍ଲକରେ ଗୋଟେ କୃଷି ମହିଳାମାନେ 750 ସଦସ୍ୟ ଏକାଠି ହେଇକିରି ଗୋଟେ ମହିଳା ଫାର୍ମର୍ସ ପ୍ରଡ୍ୟୁସର କମ୍ପାନୀ ରେଜିଷ୍ଟ୍ରେସନ କରି ସାରିଛନ୍ତି ସେଇଟା ଆମ ଅନୁଷ୍ଠାନ ତରଫରୁ ଆମେ ତାଙ୍କୁ କରିଛୁ କଲା ପରେ ବର୍ତ୍ତମାନ ସେମାନଙ୍କର ଗୋଟେ କଷ୍ଟମର ହେୟରିଂ ସେଣ୍ଟର ମଧ୍ୟ ଆମେ ଖୋଲିଛୁ ସେଥିରେ ତାଙ୍କୁ କୃଷି ଉପକରଣ କୃଷି ଯନ୍ତ୍ରପାତି ଯେମିତିକି ଆମର ବିଭିନ୍ନ ପ୍ରକାର ମସଲା ତିଆରି କରିବା ପାଇଁ ଗୋଟେ ମେସିନ୍ ଆମେ ଦେଇଛୁ ଚାଉଳ ଗୁଣ୍ଡ କରିବା ପାଇଁ ରାଇସ୍ ପଲ୍ଭରାଇଜର ଗୋଟେ ମେସିନ୍ ଦେଇଛୁ ତାପରେ ସ୍ପ୍ରେୟର ମଧ୍ୟ ଦେଇଛୁ କାରଣ ଗାଁରେ ସ୍ପ୍ରେ କରିବା ପାଇଁ ଔଷଧ ପୋକ ମରା ଔଷଧ ସ୍ପ୍ରେ କରିବା ପାଇଁ ଏତେ ମାତ୍ରାରେ ସ୍ପ୍ରେ ମେସିନ୍ ନାହିଁ ତେଣୁ ଆମେ ତାକୁ ସ୍ପ୍ରେ ମେସିନ୍ ଦେଇଛୁ ଆହୁରି ମୁଢି ତିଆରି ମେସିନ୍, କୋଉଠି ତେଲ ବାହାର କରିବା ମେସିନ୍।

0: ଆହୁରି ବିଭିନ୍ନ ପ୍ରକାରର କୃଷି ଯନ୍ତ୍ରପାତି ସେଇ କଷ୍ଟମର ହେରିଙ୍ଗ ସେଣ୍ଟରରେ ରଖିଲେଣି। ତେଣୁ ମହିଳା ଗୋଷ୍ଠୀ କ'ଣ କରୁଛନ୍ତି, ସେଗୁଡ଼ାକ ସବୁ ଭଡ଼ାରେ ଦେଇକରି, ଯେହେତୁ କଷ୍ଟମର ହାୟରିଂ ତା ନାଁ ଦିଆହେଇଛି, ସେମାନେ ତାକୁ ହାୟରିଂ ବେସିସ୍ ବା ଭଡ଼ା ସୂତ୍ରରେ ଦେଇକରି ପଇସା ରୋଜଗାର କରୁଛନ୍ତି ଏବଂ ମସଲା ତିଆରି କରି ପ୍ୟାକିଂ କରି ତାକୁ ଲେବଲିଂ କରି ମାର୍କେଟରେ ମଧ୍ୟ ବିକ୍ରି କରୁଛନ୍ତି। ସେଇଭଳି ଭାବରେ ତେଲ ବାହାର କରୁଛନ୍ତି, ନଡ଼ିଆରୁ ତେଲ, କଣ୍ଠି ସୋରିଷ, ନହେଲେ ଆମର ବାଦାମ, ଏଇସବୁର ତେଲ ବାହାର କରି ପ୍ୟାକିଂ କରିକିରି ବିକୁଛନ୍ତି। କେତେ ଜାଗାରେ ବିରି ମୁଗ ଏଥିରୁ ଚୋପା ଛଡ଼େଇ ଡାଲ ମେକିଂ ମେସିନ୍ ତାଙ୍କ ପାଖରେ ଅଛି, ସେଥିରୁ ତିଆରି କରି ତାକୁ ପ୍ୟାକେଟ୍ କରି ବିକୁଛନ୍ତି। ବଡ଼ି ତିଆରି କରିକିରି ମଧ୍ୟ ଆମର ସୋଲାର ଡ୍ରାୟର ଦିଆହେଇଛି, ତାକୁ ବଡ଼ି କରି ଶୁଖେଇକିରି ତାକୁ ମଧ୍ୟ ବିକୁଛନ୍ତି। ତେଣୁ ଭିନ୍ନ ଭିନ୍ନ ଆମର 50ଟା ସ୍ୱୟଂ ସହାୟକ ଗୋଷ୍ଠୀ, 50ଟା ଗୋଷ୍ଠୀରୁ 750 ଜଣ ମହିଳା ଏକାଠି ହେଇ ଭିନ୍ନ ଭିନ୍ନ ଗୋଷ୍ଠୀରେ ଭିନ୍ନ ଭିନ୍ନ କାର୍ଯ୍ୟ କରିକିରି ତାଙ୍କର ରୋଜଗାର କରୁଛନ୍ତି।
1: ତେଣୁ ଏଥିରେ ଶିକ୍ଷା ସହିତ ଅଭିଜ୍ଞତା ଏବଂ ତାଲିମ ମିଶି ଯିବାରୁ ସେମାନେ ସଶସ୍ତ୍ର ହେଇଛନ୍ତି।
0: ଆଜ୍ଞା, ତାଲିମ ମାଧ୍ୟମରେ ମଧ୍ୟ ତାକୁ ଶିକ୍ଷା ଦିଆଯାଉଛି। ଏମିତି ସବୁ କ୍ଷେତ୍ରରେ ଆମକୁ ସାର୍ଟିଫିକେଟ ବା ଡିଗ୍ରୀର ଶିକ୍ଷା ଆବଶ୍ୟକ ନାହିଁ, ବୃତ୍ତିଗତ ଶିକ୍ଷା, ଧନ୍ଦାମୂଳକ ଶିକ୍ଷା, ଏଇ ମଧ୍ୟ ତାଲିମ ମାଧ୍ୟମରେ ବା ଯୋଉ କୃଷି କ୍ଷେତ୍ର ପ୍ରଦର୍ଶନ ମାଧ୍ୟମରେ ବିଭିନ୍ନ ପ୍ରକାର ମାଧ୍ୟମ ଅନୁସରଣ କରିକିରି ତାଙ୍କୁ ଆମେ ଶିକ୍ଷା ଦିଆଯାଉଛି ବା ତାଙ୍କର ଜ୍ଞାନ ବଢାଯାଉଛି। ତେଣୁ ସେମାନେ ମଧ୍ୟ ଆତ୍ମନିଯୁକ୍ତି ପାଉଛନ୍ତି, ପଇସା ରୋଜଗାର କରୁଛନ୍ତି। ବର୍ତ୍ତମାନ ସେମାନେ ବହୁତ ଉପରକୁ ଯିବା ପାଇଁ ଚାହିଁଲେଣି। ହର୍ଟିକଲଚର ଡିପାର୍ଟମେଣ୍ଟ ସାଙ୍ଗରେ ମଧ୍ୟ ଆମେ କନଭର୍ଜେନ୍ସ କରି ଗୋଟେ ସୋଲାର କୋଲ୍ଡ ଷ୍ଟୋରେଜ୍ ସେଠି ବସେଇବାକୁ ଯାଉଛୁ। ବର୍ତ୍ତମାନ ବହୁତ ଆଗକୁ ପ୍ଲାନ୍ ରହିଛି। ତେଣୁ ଛୋଟ ଛୋଟ ଗ୍ରୁପ୍ ବା ଇଣ୍ଡିଭିଜୁଆଲ ବ୍ୟକ୍ତିଗତ ଭାବରେ ମଧ୍ୟ ମାଛ ଚାଷ କରୁଛନ୍ତି, ମାଛ ଜାଳ ଚାଷ କରୁଛନ୍ତି, କେତେବେଳେ ଭାଲ୍ୟୁ ଆଡିସନ ଯୋଉ ଆମର ପନିପରିବାରୁ ଭାଲ୍ୟୁ ଆଡ୍ କରନ୍ତି, ଆଚାର, ଜେଲି, ଜାମ୍, ସେଗୁଡାକ ମଧ୍ୟ କରିକିରି ବିକ୍ରି କରିପାରୁଛନ୍ତି। ଆଉ ନର୍ସରୀ ରେଜ୍ କରୁଛନ୍ତି, ମାନେ ଚାରା ଉତ୍ପାଦନ, କେତେବେଳେ ବିହନ ଉତ୍ପାଦନ, ଏ ସବୁ ପ୍ରକାର କାମ ସେମାନଙ୍କୁ ତାଲିମ ଦିଆଯାଉଛି ବା ଏ ବିଷୟରେ ସେମାନେ ଶିକ୍ଷା ପାଇକି ଲାଭ କରିକିରି ନିଜେ ଆତ୍ମନିଯୁକ୍ତି ସହିତ ପରିବାରର ଆର୍ଥିକ ବୃଦ୍ଧି ମଧ୍ୟ କରିବାରେ ସାହାଯ୍ୟ କରିପାରୁଛନ୍ତି।
1: ତେବେ ସଂକ୍ଷେପରେ ଶେଷରେ ଆପଣ ଆଉ ଦୁଇ ପଦ କ'ଣ କହିବେ?
0: ବର୍ତ୍ତମାନ ମୋର ଏତିକି କଥା ମୁଁ କହିବାକୁ ଚାହୁଁଛି ଯେ ଆମ କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥା, ସେଠି ମହିଳା କୃଷି ମହିଳାମାନଙ୍କ ପାଇଁ ଆମର ଗବେଷଣା ଚାଲୁଛି। ତେଣୁ କୃଷି ମହିଳାମାନଙ୍କର କୃଷିରେ ଯେଉଁ ସମସ୍ୟା, ତାକୁ ଗବେଷଣା ଲବ୍ଧ ଜ୍ଞାନ ସାହାଯ୍ୟରେ ସେଇ ଜ୍ଞାନକୁ ଆମେ ଆପ୍ଲାଏ କରିକିରି ତାଙ୍କ ସମାଧାନ କରୁଛୁ। ତେଣୁ ଯେକୌଣସି କୃଷି ମହିଳା କୃଷି ଭିତ୍ତିକ ସମସ୍ୟାର ସମାଧାନ କରିବା ପାଇଁ ଆମ ଅନୁଷ୍ଠାନକୁ ସେମାନେ ଯୋଗାଯୋଗ କରିପାରନ୍ତି। ଯେକୌଣସି ସମୟରେ ମଧ୍ୟ ସେ ଆମ ଅନୁଷ୍ଠାନକୁ ଆସି ଆମ ସହିତ ଭେଟି ଆମଠୁ ନୂଆ ନୂଆ ଜ୍ଞାନ କୌଶଳ ଶିଖି ତାଙ୍କର କାମରେ ଲଗେଇ ପାରିବେ। ଆମର କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥା ସାରା ଭାରତରେ ଗୋଟିଏ ସଂସ୍ଥା ଯିଏକି କୃଷି ମହିଳା ପାଇଁ କାମ କରୁଛି, ଗବେଷଣା କରୁଛି। ତେଣୁ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି, ସବୁ ଆମର କୃଷି ମହିଳାମାନଙ୍କୁ ସ୍ୱାଗତ କରୁଛି ଏବଂ ସେମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛି ଯେ ଏଇଭଳି ଅନୁଷ୍ଠାନ ସହିତ ଯୋଗାଯୋଗ ସ୍ଥାପନ ରଖିଲେ ବା ଏପରିକି ଆମକୁ ଫୋନ୍ କରିପାରିବେ, ହ୍ୱାଟ୍ସଆପ୍ କରିପାରିବେ। ବହୁତ ବଡ଼ ଗ୍ରୁପ୍ ମଧ୍ୟ ଆମର ରହିଛି, ମହିଳାମାନଙ୍କ ସହିତ ହ୍ୱାଟ୍ସଆପ୍ ଗ୍ରୁପ୍ ଅଛି, ପ୍ରତିଦିନ ତାଙ୍କଠୁ ଖବର ଆମେ ପାଉଛୁ ଏବଂ ସମସ୍ୟା ବିଷୟରେ ଜାଣୁଛୁ ଏବଂ ସମାଧାନର ବାଟ ମଧ୍ୟ ସେଇ ହ୍ୱାଟ୍ସଆପ୍ ମାଧ୍ୟମରେ ଆମେ ଦେଇଦେଇ ପାରୁଛୁ।
1: ସେ ନମ୍ବର ଆପଣ ଶ୍ରୋତାମାନଙ୍କୁ ଜଣେଇବେ?
0: ହଁ, ମୁଁ ଗୋଟିଏ ନମ୍ବର ଦଉଛି, ଆମର ଲେଖି ରଖନ୍ତୁ, 8249274730। ଆଉ ଥରେ କହିଦଉଛି, 8249274730। ଏଇ ନମ୍ବରରେ ଯଦି ଯୋଗାଯୋଗ କରିବେ ସେଥିରେ ଆମର ସବୁ ବିଭାଗର ବୈଜ୍ଞାନିକ ମାନେ ଅଛନ୍ତି, ଏଥିରେ ମଧ୍ୟ ବୈଜ୍ଞାନିକ ଜଣେ ତାଙ୍କର ଯୋଗାଯୋଗକୁ ଗ୍ରହଣ କରିବେ ଏବଂ ସମସ୍ୟାର ସମାଧାନ ପାଇଁ ବାଟ ବତେଇବେ।
1: ଧନ୍ୟବାଦ ମ୍ୟାଡ଼ାମ, ବିଷୟବସ୍ତୁ ପରିସର ବ୍ୟାପକ, ସବୁ କଥା ଆଲୋଚନା କରିବା ପାଇଁ ସମୟ ସାପେକ୍ଷ ଆଜି ଅଳ୍ପ ସମୟ ମଧ୍ୟରେ ଆପଣ ବହୁ ମୂଲ୍ୟବାନ ପରାମର୍ଶ ଦେଲେ, ବିଶେଷ କରି କୃଷିଜୀବୀ ମହିଳାଙ୍କ ପାଇଁ ବହୁତ ମୂଲ୍ୟବାନ ହେବ ଏ କଥା ସବୁ। ଏହି ଆଲୋଚନା ପାଇଁ ଶ୍ରୋତାବନ୍ଧୁ ଏବଂ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର ମ୍ୟାଡ଼ାମ।
0: ନମସ୍କାର।
1: ଶୁଣୁଥିଲେ ଆଲୋଚନା, କୃଷିଜୀବୀ ମହିଳାଙ୍କ ପାଇଁ ସାକ୍ଷରତା କେତେ ଉପଯୋଗୀ, ବିଶେଷଜ୍ଞ ଥିଲେ କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥା ଭୁବନେଶ୍ୱରର ପ୍ରଧାନ ବୈଜ୍ଞାନିକା ଡକ୍ଟର ସବିତା ମିଶ୍ର। ତାଙ୍କ ସହ କଥା ହେଉଥିଲେ ସୁଭାଷ ଚନ୍ଦ୍ର ନାୟକ।

କାର୍ଯ୍ୟକ୍ରମ ସମ୍ପର୍କୀୟ ମତାମତ ଲେଖି ଚିଠି ଦେବେ। ଆମକୁ ଚିଠି ଲେଖିବାର ଠିକଣା ପଲ୍ଲୀ ମଞ୍ଚ, କୃଷି ଓ ଗୃହ ପରିଚାଳନା ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ କଟକ, ପିନ୍ 7530001। ରହୁଛୁ, ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ପଲ୍ଲୀ ମଞ୍ଚ।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ୍ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା

0: ପରବର୍ତ୍ତୀ ଗୀତଟି ଏ ଯୁଗର କୃଷ୍ଣ ସୁଦାମା ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ କୁମାର ବାପି ଏବଂ ତପୋ ମିଶ୍ର।
1: नंबर 5 दुनिया के कहीं जरी टेक 1।

ଶୁଣିଲେ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ବାରିପଦା। ଏଥିରେ ଶୁଣନ୍ତୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ସୁଗମ ସଙ୍ଗୀତର ପ୍ରଥମ କଣ୍ଠଶିଳ୍ପୀ ମହମ୍ମଦ ଅଜିଜ।

ଶେଷ ହେଲା ଓଡ଼ିଆ ଚଳଚ୍ଚିତ୍ର, ଶେଷ ହେଲା ସୁଗମ ସଙ୍ଗୀତର ଗୀତ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ଗୀତ ଅତୀତର କାର୍ଯ୍ୟକ୍ରମ। ଗୀତ ଅତୀତର ପ୍ରଥମ ଗୀତଟି ଏ ଲଭ୍ ଷ୍ଟୋରି ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ କବିତା କ୍ରିଷ୍ଣାମୂର୍ତ୍ତି।

ସଙ୍ଗୀତ କାର୍ଯ୍ୟକ୍ରମରେ ପାଲା ପରିବେଷଣ କରିଛନ୍ତି ଶିଳ୍ପୀ କଳ୍ପନା ନାୟକ ଏବଂ ସାଥୀ କଳାକାରମାନେ।

ପରି ଯେଉଁ ପରମ କାରୁଣିକ ବ୍ରହ୍ମା ଭଗବାନ ବିଷ୍ଣୁ ଭଗବାନ ଏବଂ ମହେଶ୍ୱର ଭଗବାନ ସମଗ୍ର ଉତ୍କଳ ଓଡ଼ିଶା ପ୍ରଦେଶର ସମସ୍ତ ଶ୍ରୋତୃବର୍ଗ ମାନଙ୍କର ସର୍ବବିଧ ମଙ୍ଗଳ କାମନା କରନ୍ତୁ। ବୋଲ ଆନନ୍ଦ ଏକ ବାର।

ପଣ୍ଡିତ ମଣ୍ଡଳୀ କର୍ମର ଫଳକୁ ଭୋଗ ଭାଗ୍ୟ କରି ବ୍ରାହ୍ମଣ ବ୍ରାହ୍ମଣୀଙ୍କୁ ଏଇ କଥା ବାରମ୍ବାର ବୁଝାଉଛନ୍ତି। ଦିନକର ଘଟଣା, ପ୍ରଭାତରୁ ବ୍ରାହ୍ମଣ ଯାଇ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିଗଲେ। ଆରାଧ୍ୟ ଦେବତା ଜଗନ୍ନାଥଙ୍କୁ ନିଜର ଦୁଃଖ କହିବେ। ପୁତ୍ର କନ୍ୟାଟିଏ ମାଗିବା ଆଶାରେ ବ୍ରାହ୍ମଣ ଗୋଟିକ ପରେ ଗୋଟିଏ 22 ପାବଛ ଅତିକ୍ରମ କରି ଆଜ୍ଞା ମନ୍ଦିର ବଡ଼ ଦେଉଳର ଗର୍ଭଗହ୍ୱର ଭିତରେ ପ୍ରବେଶ କରୁଛନ୍ତି। ଆପଣଙ୍କର ଭଜନ ଟୁଙ୍ଗିର କବି ସାରିଆ ଭିକଙ୍କ ଭାଷାରେ।

ପ୍ରଭୁଙ୍କର ସେବାକାରୀ ପୁଣ୍ଡା ଭାଇନାମାନେ ମନ୍ଦିରରୁ ସମସ୍ତ ଭକ୍ତ ଭକ୍ତା ମାନଙ୍କୁ ବାହାର କରିଦିଅନ୍ତି। ସେଇ ନ୍ୟାୟରେ ବିଷ୍ଣୁ ଶର୍ମାଙ୍କୁ ବାରମ୍ବାର ତିରସ୍କାର କଲେ, କହିଲେ ଶୁଣ ବିଷ୍ଣୁ ଶର୍ମା, ପ୍ରଭୁଙ୍କର ପହୁଡ଼ ପଡ଼ିବ, ତୁମେ ଏବେ ବଡ ଦାଣ୍ଡକୁ ଚାଲିଯାଅ, କୌଣସି କଥା ପ୍ରତି ଭୃକ୍ଷେପ ନ କରି କର୍ଣ୍ଣପାତ କରୁନାହାନ୍ତି ବ୍ରାହ୍ମଣ ବିଷ୍ଣୁ ଶର୍ମା। ପଣ୍ଡା ସେବକାରୀ ମାନେ ଆଜ୍ଞା ବିଗିଡ଼ି ଗଲେ, ବିରକ୍ତି ଭାବ ପ୍ରକାଶ କରିଲେ।

ଦେବଦେବ ମହାଦେବ କହିଲେ ବ୍ରାହ୍ମଣ ଦୁଃଖ କରନି, ମା ମନ୍ଦାର ମାଳିନୀ ପାର୍ବତୀଙ୍କୁ ଆରାଧନା କର, ତାଙ୍କ ଦୟାରୁ ତୁମର ବୁଦ୍ଧିମତୀ ଗୁଣବତୀ ବିଦୁଷୀ ଝିଅଟିଏ ହେବ, ଯେଉଁ ଝିଅ ଇଏ ଯୁଗେ

ତ ମା ଅପର୍ଣ୍ଣା ପାର୍ବତୀଙ୍କ ଗଳାରୁ ଏକ ସଦ୍ୟ ମନ୍ଦାର ମାଳା ଖସି ପଡ଼ିଲା। ଶୂନ୍ୟରୁ ଶବ୍ଦ ଶୁଭିଲା, ବ୍ରାହ୍ମଣ ଇଏ ମାଳାକୁ ଯତ୍ନରେ ନେଇ ଘରେ ପହଞ୍ଚିବ, ଏଥିରୁ କିଛି ଅଂଶ ବ୍ରାହ୍ମଣୀ କମଳା ଦେବୀ ସେବନ କରନ୍ତେ, ତୁମର ପୁତ୍ର ହେବ ନାହିଁ, ଗୋଟେ ବୁଦ୍ଧିମତୀ ଗୁଣବତୀ ଝିଅଟିଏ ହେବ।

ପୁରାଣ ପ୍ରସିଦ୍ଧ କଥା, ଝିଅଟିଏ ଜନ୍ମ ହେବା ପରେ ବ୍ରାହ୍ମଣ ଚିନ୍ତା କରୁଛନ୍ତି ଝିଅଟିର ନାମକରଣ କରିବା ପାଇଁ। ଆଜ୍ଞା ଜ୍ୟୋତିଷ ବିଶାରଦ ମାନଙ୍କୁ ଆଣି ଗୋଷ୍ଠୀ ଗଣନା କରି ଝିଅଟାର ନାମକରଣ କରୁଛନ୍ତି। ସ୍ୱର୍ଗୀୟ ଗାୟକ ରତ୍ନ ଲୋକନାଥକର ମହୋଦୟଙ୍କ ଭାଷାରେ ଇଏ କୃତିକା ନକ୍ଷତ୍ର। ଆଜ୍ଞା କୃତିକା।

ଜୋସନାନ୍ତରାଣୀ ବକୁଳାନ୍ତରାଣୀ। ଦିନକୁ ଦିନ ଝିଅ ବଢି ବଢି ଚାଲିଲା ଉଆସି ପୂଜ୍ୟ ପାଦ ଆଚାର୍ଯ୍ୟ ଦେବ ବିଦଗ୍ଧ କବି ପଣ୍ଡିତ ସନାତନ ନନ୍ଦ ଶର୍ମା ମହୋଦୟଙ୍କ ଭାଷାରେ।

ବର୍ଷରେ ତ ବିଦ୍ୟାରମ୍ଭ କରାଯାଏ, ଝିଅକୁ ନେଇ ଗୁରୁ ଗୃହରେ ପହଞ୍ଚାଇ ଦେଉଛନ୍ତି। ପାଞ୍ଚ ବର୍ଷର ଝିଅ ମୁଆସି ଗୁରୁ ନାରାୟଣଙ୍କୁ ତଦ ବିଧି ପ୍ରଣିପତ୍ୟ ନ୍ୟାୟରେ ପ୍ରଣାମ କରୁଛି। ହେ ଗୁରୁ ତୁମେ

କଥାକୁ ଚିନ୍ତା କରି ଗୁରୁ ଆଜ୍ଞା ଗୁରୁ ଗୃହରୁ ବିଦା ହେଇ ଆସିଲା ଝିଅ ମାସି ପିତୃଗୃହରେ ପହଞ୍ଚିଗଲା ଚିନ୍ତାରେ ପଡିଗଲେ ତେଣେ ଆଜ୍ଞା ବ୍ରାହ୍ମଣ ବିଷ୍ଣୁ ଶର୍ମା ଆରେ ଏଡ଼େ ଛୋଟିଆ ଝିଅଟିଏ ଥିଲା ଝିଅଟିକୁ ପରଗୋତ୍ରୀ କରେଇବା ପ୍ରତ୍ୟେକ ବାପ ମାଙ୍କର ଦାୟିତ୍ୱ ଏଇ କଥାକୁ ଚିନ୍ତା କରି ବ୍ରାହ୍ମଣ ବିଷ୍ଣୁ ଶର୍ମା ଆଜ୍ଞା

ଶୁଣିଲେ ହିନ୍ଦୀ ଏକକ ଚଳଚ୍ଚିତ୍ର ଏ ଲଭ୍ ଷ୍ଟୋରିର କେତୋଟି ଗୀତ। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘରର ସମୟ ବର୍ତ୍ତମାନ ରାତି 11ଟା ବାଜିବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।